ଆକାଶବାଣୀ ବାରିପଦା, ଆଜି ରବିବାର 1948 ଶତାବ୍ଦ ଆଶ୍ୱିନ ମାସ 12 ଦିନ, ଇଂରାଜୀ 2026 ମସିହା ଅକ୍ଟୋବର 4 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 MHz। ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 5:58।

ଭଲ ଚିନ୍ତା, ଭଲ କର୍ମ ସୁନ୍ଦର ଜୀବନର ମନ୍ତ୍ର। ଜୀବନରେ ସବୁକିଛି ଆମ ଇଚ୍ଛା ଅନୁସାରେ ହୁଏ ନାହିଁ, କିନ୍ତୁ ଆମର ଚିନ୍ତାଧାରା ଓ କର୍ମକୁ ସଠିକ୍ ରଖିବା ସବୁବେଳେ ଆମ ହାତରେ ଥାଏ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଅଳ୍ପକ୍ଷଣ ମଧ୍ୟରେ

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି ଗାଇଛନ୍ତି ଶିଳ୍ପୀ ଗୀତା ଦାସ, ରଚନା ସୁରେନ୍ଦ୍ରନାଥ ସେଠୀ।

ବନ୍ଦନାର ଶେଷ ଭକ୍ତିଗୀତଟି ଗାଇଛନ୍ତି ଶିଳ୍ପୀ ମମତା ସାହୁ, ରଚନା ବୈକୁଣ୍ଠନାଥ ବ୍ରହ୍ମଚାରୀ।

ଏଇଠି ଶେଷ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜିର ଶିଳ୍ପୀମାନେ ଥିଲେ ସୁବାସ ଦାସ, ଶାନ୍ତିଲତା ବାରିକ, ଭିକାରୀ ବଳ, ଗୀତା ଦାସ, ଅରବିନ୍ଦ ମୁଦୁଲି ଏବଂ ମମତା ସାହୁ। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ମାଆର କୋଳ, ମାଆର ପଣତ କାନି, ମାଆର ଆଶ୍ରୟ ଆମ ସମସ୍ତଙ୍କ ପାଇଁ ଖୁବ୍ ଅଭୟପ୍ରଦ। କେବଳ ମଣିଷ କାହିଁକି, ପ୍ରାଣୀ ମାତ୍ରକେ ମାଆ କୋଳକୁ ଏକ ନିର୍ଭୟ ସ୍ଥାନ ଭାବରେ ବିଚାର କରନ୍ତି। ପିଲାଦିନେ କୁକୁର ଛୁଆଟିଏ, ବିଲେଇ ଛୁଆଟିଏ, କୁକୁଡ଼ା ଶାବକଟିଏ, ଏପରିକି ସିଂହ ଛୁଆଟିଏ ଯେତେବେଳେ ମାଆର ପାଖେ ପାଖେ ଥାଏ, ସେତେବେଳେ କିଏ ସେ ପାଖ ଦେଇ ଚାଲିଗଲେ ମାଆ ତା ଆଡ଼କୁ ମାଡ଼ି ଆସେ। ଛୁଆଟି ଦେଖେ ମାଆ ହେଉଛି ତାର ରକ୍ଷା କବଚ। ମାଆ ପାଖରେ ଥିଲେ ତାର ଆଉ ଭୟ ନାହିଁ, ଚିନ୍ତା ନାହିଁ, ଦକ ନାହିଁ, ସେ ବେଶ ଆରାମରେ ରହିବ। ଆମେ ମଣିଷମାନେ ସେମିତି ପିଲାବେଳେ କେଡ଼େ ସୁଖରେ ଆରାମରେ ଥାଉ ମାଆ କୋଳରେ। ଆମକୁ ଲାଗେ ମାଆ କୋଳରେ ସଂସାର ଯାକର ସୁଖ ଜମା ହେଇଛି। ଛାତି ଉପରେ ଶୁଆଇ ମାଆ ଯେତେବେଳେ ପିଠି ଥାପୁଡ଼େଇ ଦିଏ, ମନେ ହୁଏ ସବୁଠାରୁ ସୁଖକର ନିଦ ଆସୁଛି। କେତେ କୋମଳ ଲାଗେ ସେ ସ୍ପର୍ଶ, କେତେ ନିଶ୍ଚିନ୍ତ ଲାଗେ ସେ ସ୍ଥାନ। ପିଲାର ପ୍ରାଣ ତାର ନିଜ ପ୍ରାଣଠାରୁ ଅଧିକ ବୋଲି ବିଚାର କରେ ମାଆ। ଏଭଳି ଭାବରେ ମାଆ କହିଲେ ଏକ ନିର୍ଭୟ ଆରାମଦାୟକ ସ୍ଥାନ, ଏବଂ ମାଆ ଥିଲେ ଆଉ କିଛି ଚିନ୍ତା ନାହିଁ ବୋଲି ଗୋଟିଏ ଭାବନା ଥାଏ ମନରେ ଆମ ସମସ୍ତଙ୍କର। କିନ୍ତୁ ଧୀରେ ଧୀରେ ଆମର ବୟସ ବଢ଼ିବା ସହିତ ଏ ପ୍ରକାର ଭାବନା ଦୂର ହୋଇଯାଏ। ମା କୋଳରୁ ଆମେ ଦୂରେଇ ଯାଉ, ସଂସାର ଭିତରେ ଆମେ ପଶୁ। ଧୀରେ ଧୀରେ କାମ ଜଞ୍ଜାଳ ବଢ଼େ, ବିଭିନ୍ନ କାରଣରୁ ମନ ଅଶାନ୍ତ ହୁଏ, ଭୟ ଆସେ। ଏତେବେଳକୁ ଆମେ ବୟସ୍କ ହୋଇଯାଇଥାଉ, ମାଆ ବି ବୁଢ଼ୀ ହୋଇଯାଇଥାଏ, ମା କୋଳକୁ ଯିବାର ବୟସ ଆଉ ନଥାଏ। ସବୁ ପ୍ରକାର ଚିନ୍ତା ଏବଂ ଭୟରୁ ଅଚିନ୍ତା ଏବଂ ଅଭୟ ଦେବା ପାଇଁ ମାଆର ବି ଆଉ ବଳ ନଥାଏ। ସେଇ ମାଆ ଥାଏ, କିନ୍ତୁ ସେ ଏଭଳି ଅବସ୍ଥାରେ ଥାଏ ଯେ ଆଉ ସାହାରା ଦେଇପାରେ ନାହିଁ। ଓଲଟି ସେଇ ମାଆ ପୁଅର ଆଶ୍ରୟ ଲୋଡ଼େ। ଯେତେବେଳେ ମାଆର ଆଶ୍ରୟ ଆମକୁ ମିଳେ ନାହିଁ, ଆମକୁ ନାନା ଚିନ୍ତା ଆଉ ଭୟ ଗ୍ରାସ କରେ, ସେତେବେଳେ ମାଆ ଆଡ଼କୁ ଚାହିଁଲେ ଆଶ୍ରୟ ଦେବା ପାଇଁ ମାଆର ସାମର୍ଥ୍ୟ ନଥାଏ। ଏହି ସମୟରେ ମଣିଷକୁ ଖୁବ୍ ଅସହାୟ ଲାଗେ। ଚାରିଆଡ଼େ ଆଖି ବୁଲେଇଲେ ଆଉ ଗୋଟିଏ ମାଆ ଦିଶେ, ସେଇ ମାଆ ହେଉଛନ୍ତି ବିଶ୍ୱଜନନୀ। ରକ୍ତ ମାଂସ ଦେହଧାରିଣୀ ମାଆ ପାଖରୁ ଯାଇ ଆମେ ଗୋଟିଏ ମାତୃ ଚେତନାର ଆଶ୍ରୟ ନେଉ। ଏହି ଚେତନା ପାଖରେ ଯେତେବେଳେ ଆମେ ପହଞ୍ଚୁ, ଆମର ଅନୁଭବ ହୁଏ ଯେ ଆମକୁ ଜନ୍ମ କରିଥିବା ମାଆ ସିନା ଗୋଟିଏ ନିର୍ଦ୍ଦିଷ୍ଟ ବୟସ ପରେ ଆମକୁ ଆଶ୍ରୟ ଦେବା ପାଇଁ ଅସମର୍ଥ ହେଉଛି, କିନ୍ତୁ ଏଭଳି ଗୋଟିଏ ଚେତନା ଅଛି ଯାହାକୁ ମାଆ ଜ୍ଞାନ କରି ତା ପାଖରେ ପହଞ୍ଚିଲେ ସିଏ ଏକ ପରମ ଆଶ୍ରୟ ଦେଇପାରିବ। ଆମର ସକଳ ଚିନ୍ତା ଆଉ ଭୟ ଦୂର ହୋଇଯିବ। ପିଲାଦିନେ ମାଆ କୋଳରେ ଆମେ ଯେଉଁ ଶାନ୍ତି ଆରାମ ପାଉଥିଲେ, ସେଇଭଳି ଏକ ଶାନ୍ତି ଜୀବନସାରା ଲାଭ କରିପାରିବା ଏହି ବିଶ୍ୱଜନନୀ କୋଳରେ ଆଶ୍ରୟ ନେଇ। ସେଇଥିପାଇଁ ଆମେ ନିଜକୁ ପିଲା, ଅବୋଧ ଶିଶୁ ଜ୍ଞାନ କରିବାକୁ ହେବ। ଯେତେ ବୁଦ୍ଧି ଜ୍ଞାନ ସାମର୍ଥ୍ୟ ଥିଲେ ମଧ୍ୟ ଛୋଟ ଶିଶୁ ଭଳି ସେ ଚେତନାର କୋଳକୁ ଯିବାକୁ ହେବ। ତାହେଲେ ଆମକୁ ଜନ୍ମ କରିଥିବା ମାଆଟି ବୁଢ଼ୀ ହୋଇ ହୁଏତ ମରିଯାଇଥିବ, କିନ୍ତୁ ଆମ ପାଖରେ ସବୁବେଳେ ଆଉ ଗୋଟିଏ ମାଆ ଥିବ, ଏବଂ ସେଇ ମାଆଟି ହେଉଛି ଗୋଟିଏ ଚେତନା। ସେଇ ଚେତନାକୁ ଚିହ୍ନି ତା ପାଖରେ ପହଞ୍ଚିଗଲେ ଆମେ ସବୁଦିନ ପାଇଁ ଅନୁଭବ କରିବା ମାଆ କୋଳର ସୁଖ ଆଉ ମାଆର ଅଭୟ ଆଶ୍ରୟ, ଏବଂ ଏକ ଚିନ୍ତାମୁକ୍ତ ଅନୁଭବ। ମାଆକୁ ନେଇ ଯେତେ ପୂଜା ପାର୍ବଣ, ଆବାହନ, ସଂସ୍ଥାପନର ଯେତେ ପର୍ବ, ସେ ସବୁର ଭିତିରିଆ ଅର୍ଥ ହେଉଛି ଏହି ମାତୃଚେତନା ସହିତ ନିଜକୁ ଯୋଡ଼ିବା। କାରଣ ହେଉଛି ଜନ୍ମ କରିଥିବାର ମାଆର କୋଳ ସବୁକାଳେ ମିଳିବ।

ମା ବି ରହିବ ନାହିଁ, ଅଥଚ ଆମକୁ ଅଧିକ କାଳ ରହିବାକୁ ହେବ, ତେବେ କାହା ଆଶ୍ରୟରେ ରହିବା? ତେଣୁ ଲୌକିକ ମାଆଟି ଚାଲିଗଲା ପରେ କିମ୍ବା ଅସମର୍ଥ ହୋଇଗଲା ପରେ ଏଇ ମାତୃ ଚେତନାର ଆଶ୍ରୟ ନେଇଗଲେ ଜୀବନ ସାରା ଆମର ଅନୁଭବ ହେବ ଯେ ଆମର ମା ଅଛି ଏବଂ ସେ ଆମକୁ ସକଳ ବିପଦ ଆପଦରୁ ରକ୍ଷା କରିବାକୁ ଚାହିଁଛି। ଏଇଥିପାଇଁ ଆବଶ୍ୟକ ହେଉଛି ମା ଠାରୁ ମାତୃ ଚେତନା ଆଡ଼କୁ ଧୀରେ ଧୀରେ ଗତି କରିବା।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 177ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ମହାସର୍ପ ଯେପରି ହସ୍ତୀକୁ ଭକ୍ଷଣ କରେ, ବୃତ୍ରାସୁର ସେପରି ଐରାବତ ସହିତ ଇନ୍ଦ୍ରଙ୍କୁ ଭକ୍ଷଣ କରିଛି। ନାରାୟଣ କବଚ ଦ୍ୱାରା ସୁରକ୍ଷିତ ହୋଇଥିବାରୁ ଇନ୍ଦ୍ର ବିନଷ୍ଟ ହୋଇନାହାନ୍ତି। ଗର୍ଭବିଦାରି ସେ ବାହାରିଛନ୍ତି ଏବଂ ବଜ୍ର ଦ୍ୱାରା ପୁତ୍ରର ମସ୍ତକ ଛେଦନ କରିଛନ୍ତି। ଏବେ ବ୍ରହ୍ମହତ୍ୟା ଚାଣ୍ଡାଳୀ ରୂପ ପରିଗ୍ରହ କରି ଇନ୍ଦ୍ରଙ୍କୁ ଗୁଡ଼ାଇଛି। ଇନ୍ଦ୍ର ମାନସ ସରୋବରରେ ପ୍ରବେଶ କରି ମୁକ୍ତି ପାଇଁ ଭଗବତ ଚିନ୍ତନ କରିଛନ୍ତି। ତାଙ୍କର ଅନୁପସ୍ଥିତିରେ ନହୁଷ ହୋଇଛନ୍ତି ସ୍ୱର୍ଗର ଇନ୍ଦ୍ର।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 177ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦୁଃଖିସାମ ତ୍ରିପାଠୀ, ମନ୍ମଥ ମିଶ୍ର, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।
1: ଶ୍ରୋତାବନ୍ଧୁ, ଆକାଶବାଣୀ କଟକର ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ ସମୟରେ କିଛି ପରିବର୍ତ୍ତନ କରାଯାଇଛି,
2: ଯାହାକି ଅକ୍ଟୋବର 4 ତାରିଖରୁ କାର୍ଯ୍ୟକାରୀ ହେବ। ଯେପରିକି ଆପଣଙ୍କ ଅତିପ୍ରିୟ କାର୍ଯ୍ୟକ୍ରମ ନାଟକ ଏବଂ ଗୀତିନାଟ୍ୟ ପୂର୍ବାହ୍ନ 10ଟା ପରିବର୍ତ୍ତେ ଶୁଣିପାରିବେ ଅପରାହ୍ନ 3:30ରେ ଓ ଚିରହରିତ ଅପରାହ୍ନ 4:30ରେ।
1: ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ଆପଣଙ୍କ ଚିଠି ରବିବାର ରାତି 8:15ରେ,
2: ଗାନ୍ଧୀ ଚର୍ଚ୍ଚା ଶୁଣିପାରିବେ ଶୁକ୍ରବାର 9:45ରେ
1: ଏବଂ ଆମ ଆଇନ ରବିବାର 10:15ରେ।
2: ଶ୍ରୋତାବନ୍ଧୁ, ଏହା ବ୍ୟତୀତ ଆପଣଙ୍କ ମନୋରଞ୍ଜନ ପାଇଁ କିଛି ନୂଆ କାର୍ଯ୍ୟକ୍ରମ ମଧ୍ୟ ସାମିଲ କରାଯାଇଛି। ସୋମବାରରୁ ଶୁକ୍ରବାର ପ୍ରତ୍ୟେକ ଦିନ 10ଟାରେ ଶୁଣିପାରିବେ ଶାସ୍ତ୍ରୀୟ ଓ ଉପଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ।
1: ପ୍ରତ୍ୟେକ ଦିନ 10:30ରୁ 80 ଦଶକ ପୂର୍ବର ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତ
2: ଏବଂ ପ୍ରତ୍ୟେକ ଦିନ ଅପରାହ୍ନ 2:45ରେ ପୁରୁଣା ଓଡ଼ିଆ କଥାଚିତ୍ର ଗୀତ।
1: ଶ୍ରୋତାବନ୍ଧୁ, ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ମୃତି ସୁରଭି ଶୁଣିପାରିବେ ପ୍ରତ୍ୟେକ ଶନିବାର ଦିନ 10ଟାରେ,
2: ଆଉ ରବିବାର ଦିନ 10ଟାରେ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ଅଚିହ୍ନା ମୁହଁ ଅକୁହା କଥା।
1: ମନେ ରଖନ୍ତୁ ଶ୍ରୋତାବନ୍ଧୁ, ଏହିସବୁ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ ଶୁଣିପାରିବେ ଅକ୍ଟୋବର 4 ତାରିଖରୁ।
0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
3: ରୁଆଧାନ ଜମିରେ ପିଲ ଆସିବା ସମୟରେ ରୋଇବାରୁ 20ରୁ 25 ଦିନ ପରେ ଅଧିକ ଅମଳକ୍ଷମ କିସମ ପାଇଁ ଏକର ପିଛା 35 କିଲୋଗ୍ରାମ ୟୁରିଆ ଏବଂ ଶଙ୍କର ଜାତୀୟ କିସମ ପାଇଁ ଏକର ପ୍ରତି 42 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ସଠିକ୍ ସମୟରେ ରୁଆ ଯାଇଥିବା ଧାନରେ କେଣ୍ଡା ଧରିବା ଆରମ୍ଭ ଅବସ୍ଥାରେ ରୋଇବାର 50ରୁ 55 ଦିନ ପରେ ଦ୍ୱିତୀୟ ପିଲ ସାର ଭାବେ ଏକର ପ୍ରତି 17.5 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। କିନ୍ତୁ ବାଲିଆ ମାଟି ଜମିରେ 17.5 କିଲୋଗ୍ରାମ ୟୁରିଆ ସହିତ 13 କିଲୋଗ୍ରାମ ଏମ୍ଓପି ପ୍ରୟୋଗ କରନ୍ତୁ। ଘାସ ନିୟନ୍ତ୍ରଣ ପାଇଁ ଏକର ପିଛା 4 କିଲୋଗ୍ରାମ ଘାସମରା ଦାନାଦର ବେନ୍ ସଲଫ୍ୟୁରାନ୍ ମିଥାଇଲ 0.6% ସହିତ ପ୍ରେଟିଲାକ୍ଲୋର 6% ଜିଆର ସହିତ 4 କିଲୋଗ୍ରାମ ବାଲି ମିଶାଇ ଧାନ ତଳି ରୋଇବାର 5ରୁ 10 ଦିନ ପରେ ପ୍ରୟୋଗ କରନ୍ତୁ, କିମ୍ବା ଘାସ ଗଜା ହେବାର 8ରୁ 10 ଦିନ ପରେ ଅର୍ଥାତ୍ ଘାସ 2ରୁ 3 ପତ୍ର ହୋଇଥିବା ଅବସ୍ଥାରେ 100 ମିଲିଲିଟର ବିସ୍ପାଇରିବାକ୍ ସୋଡିୟମ 10% ଏସି 16 ଲିଟର କ୍ଷମତା ବିଶିଷ୍ଟ ସ୍ପ୍ରେୟରରେ 8 ଟାଙ୍କି ଦ୍ରବଣ ପ୍ରୟୋଗ କରନ୍ତୁ। କାଣ୍ଡବିନ୍ଧା ପୋକ ଏବଂ ପତ୍ରମଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ ଏକ ଏକର ପିଛା 4ରୁ 5 ଫେରମନ ଜନ୍ତା ଲଗାନ୍ତୁ। ଯଦି ଗୋଟିଏ ଜନ୍ତା ପିଛା 4ରୁ 5 ପୁରୁଷ ପୋକ ଗୋଟିଏ ଦିନରେ ପଡ଼ନ୍ତି, ତେବେ ଏକର ପିଛା 800 ମିଲିଲିଟର ଆଜା ଡିରେକ୍ଟିନ 0.15% ଇସି କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନେଲିପ୍ରୋଲ 0.4% ଜିଆର୍ ସହିତ ବାଲି ସମାନ ଭାବରେ ମିଶାଇ କିମ୍ବା 60 ମିଲିଲିଟର କ୍ଲୋରାଟ୍ରାନେଲିପ୍ରୋଲ 18.5% ଏସି ସହିତ 200 ଲିଟର ପାଣିରେ କିମ୍ବା 10 କିଲୋଗ୍ରାମ କାଟ୍ରାପ୍ ହାଇଡ୍ରୋକ୍ଲୋରାଇଡ 4G କିମ୍ବା 100ରୁ 120 ମିଲିଲିଟର ଟ୍ରେଟ୍ରାନିଲ୍ପ୍ରୋଲ 200 ଏସି କିମ୍ବା 50 ଗ୍ରାମ ଫ୍ଲୁବେଣ୍ଡିଆମାଇଡ 20WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଏହି ପୋକର ପ୍ରାଦୁର୍ଭାବ ସମ୍ଭାବନା ଥିବା ଅଞ୍ଚଳରେ 20,000 ଅଣ୍ଡା ଥିବା ଧାନ ବୁଦା ପ୍ରତି ଯଦି 2 ମୋଡ଼ା ପତ୍ର ଦେଖାଯାଏ, ତେବେ ପତ୍ରମୋଡ଼ା ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 18.5% ଏସି କିମ୍ବା 100ରୁ 120 ମିଲିଲିଟର ଟେଟ୍ରାନିଲିପ୍ରୋଲ 200 ଏସି କିମ୍ବା 50 ଗ୍ରାମ ଫ୍ଲୁବେଣ୍ଡିଆମାଇଡ 20WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ବଙ୍ଗିପୋକର ଆକ୍ରମଣ ହେଲେ ଏକର ପିଛା 400ରୁ 600 ମିଲିଲିଟର ଫିପ୍ରୋନିଲ 0.5% ଏସି କିମ୍ବା 40 ଗ୍ରାମ ଥାୟୋମେଥୋକ୍ସାମ 25% WG କିମ୍ବା 100 ମିଲିଲିଟର ଲାମ୍ବଡ଼ା ସାଇହାଲୋଥ୍ରିନ 5% ଇସି କିମ୍ବା 500 ମିଲିଲିଟର କ୍ଲୋରୋପାଇରିଫସ 20% ଇସି କିମ୍ବା 20 କିଲୋଗ୍ରାମ କାର୍ବୋଫ୍ୟୁରାନ 3% CG ପ୍ରୟୋଗ କରନ୍ତୁ। ସିଞ୍ଚନ କରିବା ସମୟରେ ପ୍ରତି ଏକର ପାଇଁ 200 ଲିଟର ପାଣି ବ୍ୟବହାର କରନ୍ତୁ। ବୁଦା ପ୍ରତି 5ରୁ 10 ମାଟିଆ ଗୁଣ୍ଡି ପୋକ ଦେଖାଦେବ।

0: अभवत। वित्त मंत्री अब्रवीत यत् विगत चतुर्षु वर्षेषु वैश्विक संकटेषु सत्सु अपि भारतस्य आर्थिक मूल तत्वानि सर्वथा अक्षुण्णानि सन्ति। इस्राएल प्रधानमन्त्रिणा बेंसामहिन नेतन्याहु वर्येण आगामी स्वातन्त्र्य महोत्सवे मंगलदीप प्रज्वालयितुं भारतीय वैमानिकः कैप्टन स्मिथ मच्छारः प्रधानमन्त्री नरेन्द्र मोदी च सगौरवम् आहूतौ। दूरवाणी संभाषण वेलायां नेतन्याहु महोदयेन कैप्टन मच्छारस्य वीरतायाः भूरिशः प्रशंसा विहिता। स च भारत इज़राइल देशयोः धीरनायकत्वेन उद्घोषितः। परंपरागत रूपेण एतत् मंगल ज्वाला प्रज्वालनस्य गौरवं केवलं इज़राइल नागरिकेभ्यः एव आरक्षितं भवति, येन एतत् आमन्त्रणम् अतीव दुर्लभं विशिष्टं च मन्यते। जापान देशस्य नागोया नगरस्य क्रीडांगणे अद्य सायंकाले षड्वादने आईची नागोया एशियाई क्रीडायाः भव्यं समापनं भविष्यति इति वार्ताः।
1: संस्कृतरे संवाद शुणिले आकाशवाणी दिल्लीरु आकाशवाणी बारिपदा। समय सकाळ 7:00 शुणन्तु कार्यक्रमर सूचना। ଆଜି ସକାଳ 7:25ରେ ପ୍ରଚାର କରିବୁ କାକଳି। ହ୍ୟାଲୋ ବାରିପଦା ଶୁଣିବେ ଦୁଇଟି ଭାଗରେ, ପ୍ରଥମ ଭାଗ ସକାଳ 8:15 ଏବଂ ଦ୍ୱିତୀୟ ଭାଗ ସକାଳ 8:45। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ପୀଠ ପରିକ୍ରମା ଆଜି ସକାଳ 8:30। ଦିନ 12:00 ଝୁମର ଗୀତ, ଭକ୍ତିଗୀତ ସନ୍ଧ୍ୟା 6:00। ସୁଗମ ସଙ୍ଗୀତ ଶୁଣିବେ ଆଜି ସନ୍ଧ୍ୟା 6:15, 6:30 ସୂଚନା ଓ ସମ୍ବାଦ। ଆଦିବାସୀ ସଙ୍ଗୀତ କ୍ରମରେ ଆଜି ଶୁଣିବେ ସାନ୍ତାଳୀ ଗୀତ ରାତି 7:00। ରାତି 7:30 ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆଜି ଏଥିରେ ରହିଛି ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ରାତି 8:00। ରାତି 8:30 ଶୁଣିବେ ଆଲୋଚନା ଖଣ୍ଡିକାଶ। ଗୀତ ଅତୀତ ରାତି 8:40। ସୁଗମ ସଙ୍ଗୀତ ଶୁଣିବେ ଆଜି ରାତି 10:20। ରାତି 10:30 ଏକକ ହିନ୍ଦୀ କଥାଚିତ୍ରର ଗୀତ ଏଥିଲା। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। 2026-27 ବର୍ଷ ପାଇଁ 24 ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁନର୍ଗଠନ କରାଯାଇଛି। ସେଥିମଧ୍ୟରୁ 3 ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ଭାବେ ଓଡ଼ିଶାର ସାଂସଦଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଭର୍ତ୍ତୃହରି ମହତାବ ସଂସଦୀୟ ଅର୍ଥ ଷ୍ଟାଣ୍ଡିଂ କମିଟି, ସପ୍ତଗିରି ଉଲାକା ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ଏବଂ ସୁଜିତ କୁମାର ଆଇନ ଓ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ କୃଷି ଉନ୍ନତ ସହଯୋଗୀର ଶୁଭାରମ୍ଭ କରାଯାଇଛି। ଓୟୁଏଟି କୃଷି ଶିକ୍ଷା ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାର ଉଦ୍ଘାଟନ କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି, କୃଷିକ୍ଷେତ୍ରରେ ବିକାଶ ଦିଗରେ ଏଭଳି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରଶିକ୍ଷାର୍ଥୀ କ୍ଷେତ୍ରସ୍ତରୀୟ ସମୀକ୍ଷା କରିବେ। ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ଦାୟିତ୍ୱବୋଧ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବାରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର 125ତମ ବାର୍ଷିକ ସମାରୋହରେ ଯୋଗଦେଇ ରାଜ୍ୟପାଳ ଭବିଷ୍ୟତ ପିଢ଼ିଙ୍କୁ ଗଢ଼ି ତୋଳିବାରେ ଶିକ୍ଷାନୁଷ୍ଠାନର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି, ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021 ବୈଧତାକୁ ଆସନ୍ତା ଡିସେମ୍ବର ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ପରିବେଶ ଅନୁକୂଳ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। 2021 ସେପ୍ଟେମ୍ବର 2 ଆରମ୍ଭ ହୋଇଥିବା ଏହି ନୀତିର ଅବଧିକୁ ବିଭିନ୍ନ ସମୟରେ ସରକାର ବୃଦ୍ଧି କରିଛନ୍ତି। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା 10 ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ସମସ୍ତ ଅଧିକରଣ ଯନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ଜାରି ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ପ୍ରକଳ୍ପ କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଇତିମଧ୍ୟରେ ମାର୍ଗଦର୍ଶିକା ଜାରି ହୋଇଛି। ଭୁବନେଶ୍ୱରଠାରେ ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ 2026 ଗତକାଲି ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମିଶନ ଶକ୍ତି ବିଭାଗ, ଓରମାସ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବଜାର କୈନ୍ଦ୍ରିକ ସ୍ଥାୟୀ ଓ ଭବିଷ୍ୟତ ଉପଯୋଗୀ କୃଷି ବ୍ୟବସ୍ଥା ଗଠନ କରିବାକୁ ଏକ ମଞ୍ଚ ପ୍ରଦାନ କରିଛି। ଏଥିରେ ଚାଷୀ, କୃଷକ ଉତ୍ପାଦନ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ପୋଷଣଯୁକ୍ତ ଚାଉଳ ପ୍ରକ୍ରିୟାକରଣ ୟୁନିଟ୍, ଶିଳ୍ପୋଦ୍ୟୋଗୀ ଏବଂ ଗବେଷକ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ଅଷ୍ଟମ ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ରର ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ନିଶାଦ୍ରବ୍ୟର ବେଆଇନ କାରବାର ଏବଂ ନିୟନ୍ତ୍ରଣ ସହ ନିଶାମୁକ୍ତ ସମାଜ ଗଠନ ଦିଗରେ ଚାଲିଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଛି। ଭଦ୍ରକ ଜିଲ୍ଲାରେ ଶିଶୁଶ୍ରମ ପ୍ରଥା ଉଚ୍ଛେଦ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 7 ବ୍ଲକର ମନୋନୀତ 7 ଗ୍ରାମରେ ଜିଲ୍ଲା ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦଯାତ୍ରା ଆୟୋଜନ ମାଧ୍ୟମରେ ଲୋକଙ୍କୁ ଶିଶୁଶ୍ରମ ପ୍ରଥା ଉଚ୍ଛେଦ ନେଇ ଅବଗତ କରାଯାଇଛି।

0: ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ୍ଣ ଟିକାକରଣ ଅଭିଯାନ ଅଧୀନରେ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଟିକା ପ୍ରଦାନ 99% ହୋଇଥିବା ଜଣାପଡ଼ିଛି। ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଶିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି। ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ 2026-27ର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା ପୁସ୍ତିକା ଉନ୍ମୋଚିତ ହୋଇଛି। ସେବା ସଂକଳ୍ପ ଅଭିଯାନ 2026 ଆଧାରରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଜ୍ୟୋତିଯାତ୍ରା ଆସନ୍ତା 7 ତାରିଖରେ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି। ଏହାର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହେବା ସହ ରୂପରେଖ ଚୂଡ଼ାନ୍ତ ହୋଇଛି। ମା ସୁରେଶ୍ୱରୀ ମନ୍ଦିରଠାରୁ ପୂର୍ବାହ୍ନ 8ଟାରୁ ଏହି ଯାତ୍ରା ଆରମ୍ଭ ହୋଇ ସୋନପୁର କଲେଜଠାରେ ପହଞ୍ଚିବ। ସେଠାରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। କଟକ ସହରରେ ଆଜି ତୃତୀୟ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ 287 ଗଣେଶ ମୂର୍ତ୍ତି ବିସର୍ଜନ ନେଇ ନିଷ୍ପତ୍ତି ହୋଇଛି। ଜାପାନର ଆଇଚି ନାଗୋଆଠାରେ ଚାଲିଥିବା ଏସୀୟ କ୍ରୀଡ଼ା 2026 ଆଜି ଉଦ୍ଯାପନ ହେବ। ନାଗୋଆ ସିଟିସ୍ଥିତ ମିଜୋହ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ଉଦ୍ଯାପନୀ ସମାରୋହ ଭାରତୀୟ ସମୟ ସନ୍ଧ୍ୟା 6ଟାରୁ ଆରମ୍ଭ ହେବ। ଏହି ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଚମତ୍କାର ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ମୋଟ 85 ପଦକ ହାସଲ କରି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଆସନ୍ତ ଶୁଣିବା ବାର୍ଦ୍ଧକ୍ୟ ଜନିତ ଶାରୀରିକ କଷ୍ଟ ଓ ତାର ଚିକିତ୍ସା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଧୀରେନ୍ଦ୍ରନାଥ ମହାରଣା।
2: ଜରାବସ୍ଥା ବା ବୃଦ୍ଧାବସ୍ଥା କହିଲେ ଆମେ 60 ଅଧିକ ବୟସ୍କ ଲୋକଙ୍କୁ ବୁଝୁ। ଜରାବସ୍ଥାର କେତେଟା ସ୍ୱତନ୍ତ୍ର ବା ପେକୁଲିଆରିଟିଜ୍ ଅଛି, ସେଗୁଡ଼ାକ ହେଲା ବହୁତ ଗୁଡ଼ିଏ ଡିଜିଜ୍ ତାଙ୍କର ଥାଏ, ଯଥା ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଛି ଲୋକମାନଙ୍କର ଅନ୍ୟ କିଛି ରୋଗ ବି ଥାଏ। ଦ୍ୱିତୀୟ ସ୍ୱତନ୍ତ୍ରତା ହେଲା ସେମାନଙ୍କର ପ୍ରତିରୋଧକ ଶକ୍ତି କମ୍ ଥାଏ, ହଜମ ଶକ୍ତି କମିଯାଏ, ପାଟି ଭିତରେ ଥିବା ସୁସ୍ଥ ଜୀବକୋଷ ସବୁ କମିଯାଏ, ପାଦ ବାରି ପାରନ୍ତିନି। ତାପରେ ତଳକୁ ଗଲେ ଆମର ଯୋଉ କୋଅର୍ଡିନେଟେଡ୍ ମୁଭମେଣ୍ଟ ହୁଏ, ଖାଦ୍ୟଟା ତଳକୁ ତଳକୁ ଯାଏ, ସେଇଟା କମିଯାଏ। ତୃତୀୟତଃ ହଜମ କରିବା ରସ ସେଗୁଡ଼ାକ ପ୍ରାପ୍ତ ବୟସରେ କମିଯାଏ, ସବୁ ରସ ଶୁଖିଯାଏ, ଆଖି ବି ଶୁଖିଯିବ, ଜଳୀୟ ଅଂଶ କମିଯିବ, ଚମ ଦୁର୍ବଳ ହେଇଯାଏ, ଆଉ ଏନ୍ଜାଇମ୍ ଗୁଡ଼ିକ କମିଯାଏ, ଖାଦ୍ୟ ହଜମ ହୁଏନି। ସେମାନଙ୍କୁ ଖାଇବାକୁ ଦେଲେ ଯଦି ତାଙ୍କର ଦାନ୍ତ ନାହିଁ ଆଉ ପାଟି ଭିତର ସୁସ୍ଥ ନାହିଁ ଆଉ ସେମାନେ ଖାଦ୍ୟର ସ୍ୱାଦ ବାରି ପାରନ୍ତିନି, ସେମାନେ ନିଶ୍ଚୟ କମ୍ ଖାଆନ୍ତି, ଆଉ ସେଇ କମ୍ ବି ଭଲ ହଜମ ହୁଏନି। ଫଳରେ ଖାଦ୍ୟରୁ ଯେଉଁ ନ୍ୟୁଟ୍ରିଏଣ୍ଟ ବା ଭିଟାମିନ୍ ବା ପ୍ରୋଟିନ୍ ମିଳିବା କଥା ସେଇଟା ମିଳେନି, ସେମାନେ ସାଧାରଣତଃ ସୁଷମ ଖାଦ୍ୟ ପାଆନ୍ତି। ରକ୍ତ ଶିରାର ଯେତିକି ଏଲାଷ୍ଟିକ୍ ରହିବା କଥା, ତା'ର ଓଭର କାପାସିଟି, ସେଇଟା କମିଯାଏ, ସେଇଟା ଫ୍ରାଜାଇଲ୍ ହେଇଯାଏ, ଯେତେବେଳେ ଉଚ୍ଚ ରକ୍ତଚାପ ଯାଏ, ଗୋଟେ ଜର୍କ ଭଳିଆ ଦିଏ, ହଉ କିଡ଼ନୀ ହଉ ହାର୍ଟ ହଉ ବିଭିନ୍ନ ଜାଗାରେ ରକ୍ତସ୍ରାବ କରାଏ। ଦ୍ୱିତୀୟ କଥା ହେଲା ଅନ୍ୟ କମ୍ପ୍ଲିକେସନ୍ସ, ହୃଦଯନ୍ତ୍ରର କମ୍ପ୍ଲିକେସନ୍, ମସ୍ତିଷ୍କ କମ୍ପ୍ଲିକେସନ୍ ଇତ୍ୟାଦି ଉଚ୍ଚ ରକ୍ତଚାପ ପ୍ରାପ୍ତ ବୟସ୍କଙ୍କ ଲୋକଠାରେ ଅଧିକ ପରିମାଣରେ ଦେଖାଯାଏ। ପ୍ରାପ୍ତ ବୟସରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା କଷ୍ଟକର ଏବଂ ତାଙ୍କର ଆଖି ହଉ, ବ୍ରେନ୍ ହଉ, ହାର୍ଟ ହଉ, କିଡ଼ନୀ ହଉ, ଏଗୁଡ଼ାକ ସବୁ ଖରାପ ହେଇଯାଇଥାଏ, ତେଣୁ ତାଙ୍କୁ ଚିକିତ୍ସା କରିବା ବ୍ୟୟ ସାପେକ୍ଷ ଆଉ କଷ୍ଟକର। ପ୍ରୋଷ୍ଟେଟ୍ ଗୋଟିଏ ଅଙ୍ଗ ପୁରୁଷମାନଙ୍କର ପ୍ରାପ୍ତ ବୟସରେ ବଢ଼ିଛି, ବିଭିନ୍ନ ଅତ୍ରଚ୍ଛା ହେବା, ପରିସ୍ରା ଅଟକି ଅଟକି ଯିବା, ପରିସ୍ରା ପୋଡ଼ିବା, ଏବଂ ଯେତେ ପରିସ୍ରା କରିସାରିଲା ପରେ ବି ଆହୁରି ପେଟରେ ପରିସ୍ରା ରହିଯିବ, ପରିସ୍ରା ଲାଗିବା, ଏହିସବୁ ପ୍ରୋଷ୍ଟେଟ୍ ବଢ଼ିବାର ମୂତ୍ରଜନିତ ସମସ୍ୟା। ପ୍ରୋଷ୍ଟେଟ୍ ଗୋଟାଏ ରୋଗ ଯେଉଁଠି ପାରାଲାଲି ପ୍ରସ୍ପେକ୍ଟିଭ ଷ୍ଟଡି ଦିଆଯାଏ ନାହିଁ, ପ୍ରଥମେ ପ୍ରଥମେ ଯେଉଁ ଇରିଟେବୁଲ ଲକ୍ଷଣ ସବୁ ହବ, ଅତ୍ୟ ପରିସ୍ରା ଲାଗିବ, ଟିକେ ଟିକେ ବାରମ୍ବାର ପରିସ୍ରା ହବ, ସେଇଗୁଡ଼ାକ ଏର୍ଲି ଷ୍ଟେଜ୍ରେ ହୁଏ, ଆଉ ରୋଗୀ ନିଶ୍ଚୟ ଡାକ୍ତରଙ୍କୁ ସେ ସମସ୍ୟା ବିଷୟରେ କହନ୍ତି ଆଉ ଔଷଧ ଦ୍ୱାରା ତାର ଉପଚାର ହେଇପାରେ। ପ୍ରାପ୍ତ ବୟସରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବହୁତ ସାଧାରଣ ସମସ୍ୟା, 60

0: ପ୍ରତିବର୍ଷ କିଛି କିଛି ଆମର ମସ୍ତିଷ୍କର ଗୋଟେ ଯିଏକି ଥରେ କମିଗଲେ ଆଉ ବଢ଼େନି, ଫଳରେ ବିଭିନ୍ନ କଥା ଭୁଲିଯିବା, ଚିଡ଼ିଚିଡ଼ି ହେବା ପାରିବା। ସ୍ୱାସ୍ଥ୍ୟର ଅତି ସାଧାରଣ ସମସ୍ୟା ହେଉଛି ଆଲଜାଇମର ଡିଜିଜ୍। ଆଲଜାଇମର ରୋଗରେ ପ୍ରଥମରୁ ସେମାନଙ୍କର ସ୍ମୃତି ହ୍ରାସ ହେବ ବା ସ୍ମରଣ ଶକ୍ତି ହ୍ରାସ ହେବ, ତାପରେ ଏଠି ସେଠି ପରିସ୍ରା ହୋଇଯିବା କମିଯିବା, ତ ଏମିତି ସବୁ ସମସ୍ୟା ପ୍ରଥମରୁ ଆଲଜାଇମର ଦେଖାଯାଏ। ଅନ୍ୟ ସବୁ ସମୟରେ ପ୍ରାୟ ଠିକ ଥାନ୍ତି, ମଝିରେ ମଝିରେ ତାଙ୍କର ଏମିତି ସବୁ ହୁଏ। ସେଇଟା ବୟସ ଜନିତ ସ୍ମରଣ ଶକ୍ତି ହ୍ରାସ ଓ ବୟସ ଜନିତ ମତିଭ୍ରମ ବୋଲି ଲୋକ ଭାବନ୍ତି, ଆଲଜାଇମର ଭାବନ୍ତିନି। ଏଇଟା ତ ସମସ୍ତଙ୍କର ହବ, ତେଣୁ ଡାକ୍ତରଙ୍କ ପାଖକୁ ଆସନ୍ତିନି।
1: ଆମର ସ୍ୱାସ୍ଥ୍ୟରେ ବାର୍ଦ୍ଧକ୍ୟଜନିତ ଶାରୀରିକ କଷ୍ଟ ଓ ତାର ଚିକିତ୍ସା ସମ୍ପର୍କରେ ଆଲୋଚନା କଲେ ଧୀରେନ୍ଦ୍ରନାଥ ମହାରଣା, ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଓଡ଼ିଆ ଭାଷାର ଅଧ୍ୟୟନ ଲାଗି 5 ଉତ୍କର୍ଷ କେନ୍ଦ୍ର ସ୍ଥାପନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଅନୁମୋଦନ, ଅର୍ଥ ସମେତ ଅନ୍ୟ କେତେକ ସଂସଦୀୟ କମିଟିର ପୁନର୍ଗଠନ କଲେ ଲୋକସଭା ବାଚସ୍ପତି। ଆସନ୍ତା ବର୍ଷ ଜାନୁଆରୀରେ କୋଲକାତାରେ ଅନୁଷ୍ଠିତ ହେବ 19ତମ ପ୍ରବାସୀ ଭାରତୀୟ ଦିବସ। ଆଜି ଉଦ୍ଯାପିତ ହେବ ଏସୀୟ ଅନ୍ତିମ ମ୍ୟାଚ୍ରେ ଭାରତକୁ 5 ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦେଶରେ ଶାସ୍ତ୍ରୀୟ ଭାଷା ଅଧ୍ୟୟନ ପାଇଁ 5 ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ ଅନୁମୋଦନ କରିଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଭାଷା ଆସାମୀ, ବଙ୍ଗଳା, ମରାଠୀ, ପାଲି ଏବଂ ପ୍ରାକୃତ ଭାଷାର ଅଧ୍ୟୟନ ପାଇଁ ଏହି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରାଯିବ। ଆସାମର ତେଜପୁର ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପୁଣେର ଡେକାନ୍ କଲେଜ ପୋଷ୍ଟ ଗ୍ରାଜୁଏଟ୍ ଆଣ୍ଡ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି 5 କେନ୍ଦ୍ର ପ୍ରତିଷ୍ଠା ହେବ। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଉନ୍ନତ ଶିକ୍ଷାଗତ ଗବେଷଣା, ଭାଷା ଓ ସାହିତ୍ୟିକ ଐତିହ୍ୟର ସଂରକ୍ଷଣ ଏବଂ ଡିଜିଟାଇଜେସନ୍ ସହିତ ଶାସ୍ତ୍ରୀୟ ଭାଷା ସମ୍ପର୍କିତ ଜ୍ଞାନର ବ୍ୟାପକ ପ୍ରସାର ପାଇଁ ଆନୁଷ୍ଠାନିକ ସହାୟତା ଯୋଗାଇ ଦିଆଯିବ। ଏହି 5 ଉତ୍କର୍ଷ କେନ୍ଦ୍ରର ପ୍ରତିଷ୍ଠା ଭାରତର ଶାସ୍ତ୍ରୀୟ ଭାଷାଗୁଡ଼ିକର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣ ପାଇଁ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଭିନ୍ନ ମନ୍ତ୍ରଣାଳୟ ସମ୍ପର୍କିତ କେତେକ ସଂସଦୀୟ କମିଟିର ପୁନର୍ଗଠନ କରିଛନ୍ତି। ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଅର୍ଥ ସମ୍ପର୍କିତ ସଂସଦୀୟ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। କମିଟିରେ ଲୋକସଭାର 21 ଏବଂ ରାଜ୍ୟସଭାର 10 ସଦସ୍ୟ ରହିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କୁ ବୈଦେଶିକ ବ୍ୟାପାର ସମ୍ପର୍କିତ କମିଟିର ଅଧ୍ୟକ୍ଷ କରାଯାଇଛି। ଏହି କମିଟିରେ ମଧ୍ୟ ଲୋକସଭାର 21 ଏବଂ ରାଜ୍ୟସଭାର 10 ସଦସ୍ୟ ରହିଛନ୍ତି। ରେଳବାଇ ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ସୁଧୀର ଗୁପ୍ତା ଓ ବିଜେପି ସାଂସଦ ଡକ୍ଟର କାକୋଲି ଘୋଷ ଦସ୍ତିଦାରଙ୍କୁ ରସାୟନ ଏବଂ ସାର ସମ୍ପର୍କିତ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। କଂଗ୍ରେସ ସାଂସଦ ଚରଣଜିତ ସିଂ ଚନ୍ନି କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କିତ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ବିଜେପି ସାଂସଦ ରାଧାମୋହନ ସିଂ ପ୍ରତିରକ୍ଷା ସମ୍ପର୍କିତ କମିଟିର ଅଧ୍ୟକ୍ଷ ହୋଇଥିବା ଜଣାପଡ଼ିଛି। ଜଳସମ୍ପଦ ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କୁ ଦାୟିତ୍ୱ ଦିଆଯାଇଛି। ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ନିଯୁକ୍ତ କରାଯାଇଛି। ଏହି ସଂସଦୀୟ କମିଟିଗୁଡ଼ିକର କାର୍ଯ୍ୟକାଳ ଗତମାସ 26 ଆରମ୍ଭ ହୋଇଛି। ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ମଧ୍ୟ ଦେଇ ଅବୈଧ ଅନୁପ୍ରବେଶକୁ ନିରନ୍ତର ସୁବିଧା ଯୋଗାଇ ଦିଆଯାଉଥିବା ଅଭିଯୋଗରେ ଭାରତ ପାକିସ୍ତାନ ହାଇକମିଶନରଙ୍କ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ଏଥିସହ ପଞ୍ଜାବର ଫିରୋଜପୁର ସେକ୍ଟରରେ ଗତ ଶୁକ୍ରବାର ଅନ୍ତର୍ଜାତୀୟ ସୀମା ନିକଟରେ ଘଟିଥିବା ଘଟଣା ସମ୍ପର୍କରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 3 ପାକ୍ ନାଗରିକ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରିଥିଲେ। ସୀମା ସୁରକ୍ଷା ବାହିନୀ ବାରମ୍ବାର ସେମାନଙ୍କୁ ପାକିସ୍ତାନ ଫେରିଯିବା ପାଇଁ ସତର୍କ କରିଥିଲେ ମଧ୍ୟ ସେମାନେ

ମାଡ଼କୁ ଅଗ୍ରସର ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ବିଏସ୍ଏଫ୍ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଘଟଣା ପାକିସ୍ତାନରୁ ସକ୍ରିୟ ଥିବା ସଶସ୍ତ୍ର ନିଶାଦ୍ରବ୍ୟ ଚୋରା ଚାଲାଣକାରୀ ଗୋଷ୍ଠୀଙ୍କ ଦ୍ୱାରା ବାରମ୍ବାର ସୀମାପାର ଗତିବିଧିକୁ ଦର୍ଶାଉଛି। ଭାରତ ପାକିସ୍ତାନର ଏଭଳି ସୀମାପାର ଅନୁପ୍ରବେଶ, ନିଶାଦ୍ରବ୍ୟ ଚୋରା ଚାଲାଣ ଏବଂ ଏଥିରେ ପାକିସ୍ତାନୀ ସୀମା ସୁରକ୍ଷା ବାହିନୀର ସମ୍ପୃକ୍ତି ନେଇ ତଦନ୍ତ କରି ପଦକ୍ଷେପ ନେବାକୁ କହିଛି। ଏଥିସହ ଅନ୍ତର୍ଜାତୀୟ ସୀମା ନିୟମ ଅନୁପାଳନ କରିବା, ଦ୍ୱିପାକ୍ଷିକ ବ୍ୟବସ୍ଥାଗୁଡ଼ିକର କଡ଼ାକଡ଼ି ପାଳନ ଏବଂ ନିଜ ପଟରୁ ଅନଧିକୃତ ଗତିବିଧି ରୋକିବା ପାଇଁ ପଦକ୍ଷେପ ନେବାକୁ ଭାରତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କ ନିକଟରେ ଦାବି କରିଛି। ଫ୍ଲାଏ ଦୁବାଇ ବିମାନରେ ଆତଙ୍କବାଦୀ ଘଟଣା ରୋକିଥିବା ଭାରତୀୟ ପାଇଲଟ୍ଙ୍କ ସାହସକୁ ଆମେରିକାର ଉପସଚିବ କ୍ରିଷ୍ଟୋଫର୍ ଲାଣ୍ଡାଉ ପ୍ରଶଂସା କରିଛନ୍ତି। ସେ ଏକ ଆତଙ୍କବାଦୀ ଘଟଣାକୁ ରୋକିଥିବା ଭାରତୀୟ ପାଇଲଟ୍ ସ୍ମିଥ୍ ମାଛର ଏବଂ ଅନ୍ୟମାନଙ୍କ ସାହସକୁ ସମ୍ମାନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ଲାଣ୍ଡାଉ କହିଛନ୍ତି, ଫ୍ଲାଏ ଦୁବାଇର FZ-107C ବିମାନ ଉଡ଼ାଉଥିବା ଭାରତୀୟ ପାଇଲଟ୍ ସ୍ମିଥ୍ ମାଛର ବିଶ୍ୱର ସବୁଠାରୁ ଭୟାବହ ଆତଙ୍କବାଦୀ ଘଟଣା ମଧ୍ୟରୁ ଗୋଟିଏକୁ ରୋକିବାରେ ସଫଳ ହୋଇଛନ୍ତି। ୟୁଏଇର ଆଟର୍ଣ୍ଣି ଜେନେରାଲ ହାମଦ ସେଫ୍ ଅଲ୍ ସମିସ୍କିଙ୍କ ସୂଚନା ଅନୁସାରେ ସହ ପାଇଲଟ୍ କ୍ୟାପ୍ଟେନ୍ ମାଛରଙ୍କୁ ଆକ୍ରମଣ କରି ବିମାନକୁ ଧ୍ୱଂସ କରିବାକୁ ଉଦ୍ୟମ କରିଥିଲେ। ପଶ୍ଚିମବଙ୍ଗର କୋଲକାତାରେ ଆସନ୍ତା ବର୍ଷ January 7-9 ପର୍ଯ୍ୟନ୍ତ 19ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ଉଦ୍ଘାଟନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିବା ସହ ଉଦ୍ଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ଯୁବ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ବିଭିନ୍ନ ଦେଶରୁ ଭାରତୀୟ ବଂଶୋଦ୍ଭବ ଯୁବ ପ୍ରବାସୀ ନେତୃତ୍ୱ, ଉଦ୍ୟୋଗୀ, ପେସାଦାର, ଶିକ୍ଷାବିତ୍, ଉଦ୍ଭାବକ ଏବଂ ଅନ୍ୟାନ୍ୟ ସହଭାଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 1915 January 9 ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ସ୍ମୃତିରେ ପ୍ରତିବର୍ଷ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ। 19ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପୂର୍ବବର୍ତ୍ତୀ ସମ୍ମିଳନୀଗୁଡ଼ିକର ସଫଳତାକୁ ଆଗେଇ ନେବା ସହ ଭାରତୀୟ ପ୍ରବାସୀ ସମୁଦାୟ ଏବଂ ଭାରତ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆସନ୍ତୁ ଜାଣିବା ଦେଶର ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମିର ବିକାଶ ଏବଂ ବିମାନବନ୍ଦରଗୁଡ଼ିକରେ ବିଶ୍ୱସ୍ତରୀୟ ସୁବିଧା ସମ୍ପର୍କରେ। ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର ଆଜି ଦେଶ ଓ ବିଶ୍ୱର ବିଭିନ୍ନ ସ୍ଥାନକୁ ବେଙ୍ଗାଲୁରୁ ସହ ସଂଯୋଗ କରୁଥିବା ଏକ ପ୍ରମୁଖ ଯାତ୍ରୀ ଓ ମାଲ ପରିବହନ କେନ୍ଦ୍ରରେ ପରିଣତ ହୋଇଛି। 2025-26 ଆର୍ଥିକ ବର୍ଷରେ ଏହି ବିମାନ ବନ୍ଦର ଦେଇ 4,44,00,000 ଅଧିକ ଯାତ୍ରୀ ଯାତାୟାତ କରିଛନ୍ତି। ଏହି ସମୟରେ ଆନ୍ତର୍ଜାତିକ ଯାତ୍ରୀ ସଂଖ୍ୟା ପ୍ରାୟ 24% ବୃଦ୍ଧି ପାଇ 72,00,000 ଅଧିକ ହୋଇଛି। ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଏହି ବିମାନ ବନ୍ଦର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ପ୍ରାୟ 2,80,000 ବିମାନ ଚଳାଚଳ ରେକର୍ଡ କରାଯାଇଛି। ମାଲ ପରିବହନ କ୍ଷେତ୍ରରେ ମଧ୍ୟ ବିମାନ ବନ୍ଦରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025-26 5,32,000 ମେଟ୍ରିକ୍ ଟନ୍ ଅଧିକ ମାଲ ପରିବହନ ହୋଇଛି। ବେଙ୍ଗାଲୁରୁର ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରକୁ ଦେଶ ତଥା ବିଦେଶର ପ୍ରମୁଖ ବଜାର ସହ ଏହା ସଂଯୋଗ କରିବାରେ ସହାୟକ ହୋଇଛି। ଆଧୁନିକ ଚେକ୍ ଇନ୍ ବ୍ୟବସ୍ଥା, ଉନ୍ନତ ବ୍ୟାଗେଜ୍ ସୁବିଧା, ଫ୍ଲାଇଟ୍ ସୂଚନା ପ୍ରଦର୍ଶନ, ଯାତ୍ରୀ ଲାଉଞ୍ଜ ଏବଂ ଆଧୁନିକ ଆଭ୍ୟନ୍ତରୀଣ ସାଜସଜ୍ଜା ଯାତ୍ରୀମାନଙ୍କୁ ଆକର୍ଷିତ କରୁଛି। ବିଶେଷ କରି ବିମାନ ବନ୍ଦରର Terminal 2 ଗାର୍ଡେନ୍ କନ୍ସେପ୍ଟ ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ। ଯାତ୍ରୀ ସୁବିଧା, ଆଧୁନିକ ଭିତ୍ତିଭୂମି, ସ୍ୱତନ୍ତ୍ର ସ୍ଥାପତ୍ୟଶୈଳୀ ଓ କଡ଼ା ସୁରକ୍ଷା ବ୍ୟବସ୍ଥାର ସମନ୍ୱୟରେ କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର ବେଙ୍ଗାଲୁରୁ ସହରର ବୈଶିଷ୍ଟ୍ୟକୁ ପ୍ରତିଫଳିତ କରିବା ସହ ଦେଶର ନାଗରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ଆଧୁନିକ ଭିତ୍ତିଭୂମିର ଉଦାହରଣ ଭାବେ ଉଭା ହୋଇଛି। ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା କହିଛନ୍ତି, ଦ୍ରୁତ ଗତିରେ ବଦଳୁଥିବା ଭୂ ରାଜନୈତିକ, ବୈଷୟିକ ଓ ଆର୍ଥିକ ପରିବେଶ ସହିତ ତାଳ ମିଳାଇ ନିୟାମକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ। ସେ କହିଛନ୍ତି, ନୀତି ନିର୍ଦ୍ଧାରକଙ୍କ ସମ୍ମୁଖରେ ଆହ୍ୱାନ, ନିୟନ୍ତ୍ରଣ ଓ ଅଭିବୃଦ୍ଧି ମଧ୍ୟରୁ ଗୋଟିଏକୁ ବାଛିବା ଉଚିତ ନୁହେଁ, ବରଂ ଏଭଳି ନିୟମ ପ୍ରଣୟନ କରିବା ଆବଶ୍ୟକ ଯାହା ପ୍ରତିବନ୍ଧକକୁ ଦୂର କରିବା ସହ ନବସୃଜନ, ପ୍ରତିଯୋଗିତା ଓ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବ।
ଜାପାନର ଆଇଚି ନାଗୋୟାଠାରେ ଦୁଇ ସପ୍ତାହରୁ ଅଧିକ ସମୟ

0: ଚାଲିଥିବା ଏସୀୟ କ୍ରୀଡ଼ା 2026 ଆଜି ଉଦ୍ଯାପିତ ହେବ। ନାଗୋୟା ସିଟି ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ଏହି ସମାରୋହ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା 6ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଏସୀୟ କ୍ରୀଡ଼ାରେ ଭାରତ ଚମତ୍କାର ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ମୋଟ 85ଟି ପଦକ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। 21ଟି ସ୍ୱର୍ଣ୍ଣ, 27ଟି ରୌପ୍ୟ ଓ 37ଟି କାଂସ୍ୟ ପଦକ ଭାରତ ହାସଲ କରିଛି। ଉଦ୍ଯାପନୀ ସମାରୋହରେ ଭାରତର ମହିଳା ପତାକାବାହକ ଭାବେ ସୁଟିଂ ତାରକା ନିରୁଧାଣ୍ଡା ନେତୃତ୍ୱ ନେବେ। ପୁରୁଷ କ୍ରିକେଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ଭାରତ 2-1 ଜିତିଛି। ଭାରତ ପ୍ରଥମ 2ଟି ମ୍ୟାଚ୍ ଜିତିଥିବା ବେଳେ ଗତକାଲି ନ୍ୟୁ ଚଣ୍ଡିଗଡ଼ଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ 5 ୱିକେଟ୍ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ୍ ବିନିମୟରେ 351 ରନ୍ ସଂଗ୍ରହ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ 48 ଓଭର 2ଟି ବଲ୍ରେ 5 ୱିକେଟ୍ ହରାଇ 352 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଶାସ୍ତ୍ରୀୟ ଭାଷାର ଅଧ୍ୟୟନ ଲାଗି 5ଟି ଉତ୍କର୍ଷ କେନ୍ଦ୍ର ସ୍ଥାପନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନ। ଅର୍ଥ ସମେତ ଅନ୍ୟ କେତେକ ସଂସଦୀୟ କମିଟିର ପୁନର୍ଗଠନ କଲେ ଲୋକସଭା ବାଚସ୍ପତି। ଆସନ୍ତା ବର୍ଷ ଜାନୁଆରୀରେ କୋଲକାତାରେ ଅନୁଷ୍ଠିତ ହେବ 19ତମ ପ୍ରବାସୀ ଭାରତୀୟ ଦିବସ। ଆଜି ଉଦ୍ଯାପିତ ହେବ ଏସୀୟ କ୍ରୀଡ଼ା 2026 ଏବଂ ପୁରୁଷ କ୍ରିକେଟର ଅନ୍ତିମ ମ୍ୟାଚ୍ରେ ଭାରତକୁ 5 ୱିକେଟ୍ରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 ଆରମ୍ଭ କରୁଛୁ କାକଳି କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

0: ଛର ବଣ ପାହାଡ ଆଉ ନଦୀ ଘେରା ଆମର ଏଇ ମାଟି ମା କେଡେ ସୁନ୍ଦର, କେଡେ ସୁନ୍ଦର ସତେ ଏଇ ଦେବଭୂମି ପୁଣ୍ୟଭୂମି ଭାରତ। ଏହା ଦେବଦେବୀ ଉପାସନାର ଏକ ପବିତ୍ର କ୍ଷେତ୍ର। ଏଠାରେ ସବୁଦିନ ସବୁ ମାସ ସବୁ ପକ୍ଷରେ ରହିଛି ଓଷା ବ୍ରତ।
1: ଏସବୁ କହିବାର ଅର୍ଥ ହେଲା ପିଲାଏ, ଏବେ ତ ଆଶ୍ୱିନ ମାସ, ଏଇ ମାସରେ ବି ରହିଛି ଦୁଇଟି ପକ୍ଷ, କୃଷ୍ଣ ପକ୍ଷ ଏବଂ ଦେବ ପକ୍ଷ। କୃଷ୍ଣ ପକ୍ଷରେ ପିତୃଲୋକଙ୍କର ପୂଜା ହୁଏ, ଏହା ହିଁ ମହାଳୟା। ପିତୃପକ୍ଷ ମହାଳୟା ଶ୍ରାଦ୍ଧ ପ୍ରସିଦ୍ଧ ଶ୍ରାଦ୍ଧ।
0: ଠିକ ଠିକ, ଏକଦମ ଠିକ କଥାରେ ପିଲାଏ। ଏ ମାଟିରେ ଏ ଦେଶରେ ଜନ୍ମ ହୋଇ ଆମେ ଧନ୍ୟ। ଆମ ପାଇଁ ଏ ମାଟି ଗର୍ବିତ ନୁହେଁ, ଏ ମାଟି ପାଇଁ ଆମେ ଗର୍ବିତ। ଏ ମାଟି ଆମକୁ ଅନେକ କଥା ଶିଖେଇଛି। ବଡଙ୍କୁ ସମ୍ମାନ ଦେବା, ସାନଙ୍କୁ ସ୍ନେହ ଶ୍ରଦ୍ଧା କରିବା, ଅତିଥି ଦେବ ଭବ ବସୁଧୈବ କୁଟୁମ୍ବକମ୍, ଏମିତି ଆହୁରି ଅନେକ କଥା ଏ ମାଟିରୁ ଆମେ ଶିଖିଛୁ।

0: ପିଲାଏ, ତମେମାନେ ତ ପାଠ ପଢୁଛ, ଆମ ଦେଶ ବିଷୟରେ ବହୁତ କଥା ଜାଣିଛ ନୁହେଁ କି? ଆମ ଦେଶ ମହାନ, ଆମ ଦେଶ ପରେ ଆମ ଦେବତା। ଏ ଦେଶର ପ୍ରତିଟି ଧୂଳିକଣା ଆମ ଲାଗି ସ୍ୱର୍ଗ ଠାରୁ ବି ଆହୁରି ମହାନ। ସେଥିପାଇଁ ଭାରତ ମାତାଙ୍କୁ ସ୍ୱର୍ଗାଦପି ଗରିଏସି ମନେ କରାଯାଏ। ଏ ଭୂଇଁରେ ସତେ କଣ ନାହିଁ କହିଲ? କେତେ ମୁନି ଋଷିଙ୍କ ତପସ୍ୟାର ପୁଣ୍ୟ ବଳରେ ଏ ମାଟି ଧନ୍ୟ ହୋଇଛି, କେତେ ଶହୀଦଙ୍କ ବଳିଦାନରେ ଏ ମାଟି ପବିତ୍ର ହୋଇଯାଇଛି, କେତେ ମହାନ ବ୍ୟକ୍ତିଙ୍କ ଆତ୍ମ ବଳିଦାନରେ ଏ ଦେଶ ସ୍ୱାଧୀନ ହୋଇଛି, ନୁହେଁ କି?
1: ହଁ ରେ ପିଲାଏ, ଆମ ପୂର୍ବ ବଂଶଧରମାନେ ଭାରତକୁ ସ୍ୱାଧୀନ କରିବା ପାଇଁ କେତେ ଯେ ତ୍ୟାଗ କରିଛନ୍ତି ଆଉ କେତେ କଷ୍ଟ ସ୍ୱୀକାର କରିଛନ୍ତି, ସେଇ କଥାକୁ ନେଇ ମାନସ ମନ୍ଥନ କରିବାର ବେଳ ଏବେ ଆସିଛି। ଆମକୁ ସୁବର୍ଣ୍ଣ ସୁଯୋଗ ମିଳିଛି ସେ ସମ୍ପର୍କରେ ଭାବିବାକୁ। ଏସବୁ କହିବାର ଅର୍ଥ ହେଲା ପିଲାଏ, ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ 2 ତାରିଖରେ ତମ ବିଦ୍ୟାଳୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଜନ୍ମଦିନ ତମେ ସବୁ ପାଳନ କର ନା?
0: ହଁ ରେ ପିଲାଏ, ତେବେ ଆଜି ତାଙ୍କରି ଉଦ୍ଦେଶ୍ୟରେ ତାଙ୍କ ଜୀବନୀରୁ କିଛି ପ୍ରେରଣାପୂର୍ଣ୍ଣ କଥା ଆଜି ତୁମମାନଙ୍କୁ କହୁଛନ୍ତି ଆରତୀ ବେହେରା। ତେବେ ଶୁଣ ମନ ଦେଇ।
2: ହଁ ରେ ପିଲାଏ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଜନ୍ମ ଦିବସ ମହାମାନବ ମହାତ୍ମା ଗାନ୍ଧୀଙ୍କର 1869 ଅକ୍ଟୋବର 2 ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ଏକ ବୈଶ୍ୟ ବଣିକ ପରିବାରରେ ଜନ୍ମ ହୋଇଥିଲା। ତାଙ୍କ ବାପାଙ୍କର ନାମ ଥିଲା କରମଚାନ୍ଦ ଗାନ୍ଧୀ, କେହି କେହି ତାଙ୍କ ବାପାଙ୍କୁ କାବା ଗାନ୍ଧୀ ବୋଲି କହୁଥିଲେ। ମାଙ୍କର ନାମ ଥିଲା ପୁତୁଲି ବାଈ। ମହାତ୍ମା ଗାନ୍ଧୀଙ୍କର ପୁରା ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ। ଲୋକେ ତାଙ୍କୁ ମୋହନ ନାମରେ ଡାକୁଥିଲେ। ମୋହନ ଖୁବ୍ ସମୟାନୁବର୍ତ୍ତୀ ଥିଲେ, ଠିକ ସମୟରେ ସ୍କୁଲରେ ପହଞ୍ଚୁଥିଲେ। ବିଳମ୍ବକୁ ସେ ପସନ୍ଦ କରୁନଥିଲେ। ତାଙ୍କ ବାପା ସ୍କୁଲ ଯିବା ସକାଶେ ଗାଡ଼ି ବ୍ୟବସ୍ଥା କରିଥିଲେ। ମୋହନ କିନ୍ତୁ ଚାଲି ଚାଲି ସ୍କୁଲ ଯାଉଥିଲେ। ଛୁଟି ଘଣ୍ଟା ବାଜିବା ମାତ୍ରେ ଏକମୁହା ହୋଇ ଘରକୁ ଦୌଡ଼ୁଥିଲେ। କାଥିଆୱାର୍ଡ ହାଇସ୍କୁଲରେ ପଢୁଥିଲା ବେଳେ ଥରେ ଇନ୍ସପେକ୍ଟର ସ୍କୁଲ ପରିଦର୍ଶନରେ ଆସିଥିଲେ। ସେ ଛାତ୍ରମାନଙ୍କୁ କେତୋଟି ଇଂରାଜୀ ଶବ୍ଦ ଡାକିଥିଲେ, ପିଲାମାନେ ଲେଖୁଥାନ୍ତି। ଶିକ୍ଷକ ଶ୍ରେଣୀ ମଧ୍ୟରେ ବୁଲୁବୁଲୁ ଦେଖିଲେ ଯେ ମୋହନ ଗୋଟିଏ ଶବ୍ଦ ଭୁଲ ଲେଖିଛନ୍ତି। ଶିକ୍ଷକ ତାଙ୍କୁ ତାଙ୍କ ପାଖ ପିଲା ପାଖରୁ ଦେଖି ଠିକ୍ କରି ଲେଖିବା ପାଇଁ ଥରେ ଦୁଇଥର ଠାରିଲେ, ଆଖି ଦେଖାଇଲେ। ମାତ୍ର ମୋହନ ଶିକ୍ଷକଙ୍କ କଥା ମାନିଲେ ନାହିଁ କି ପାଖ ପିଲା ପାଖରୁ କପି କଲେ ନାହିଁ, ସେହି ଭୁଲ ଲେଖା ଦେଖାଇଲେ। ଇନ୍ସପେକ୍ଟର ଚାଲିଗଲା ପରେ ଶିକ୍ଷକ ତାଙ୍କୁ ଗାଳି ଦେଇଥିଲେ। ମୋହନ କହିଥିଲେ, କପି କରିବା ମହାପାପ, ମୁଁ ଜାଣୁ ଜାଣୁ ତାହା କରିଥାନ୍ତି କିପରି। ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଜଣେ ସତ୍ୟବାଦୀ ନିଷ୍ଠାବାନ ଛାତ୍ର ଭାବରେ ସବୁ ଶିକ୍ଷକଙ୍କର ଭଲ ଛାତ୍ର ରୂପେ ଗଣା ହୋଇଗଲେ। ପିଲାମାନେ, ତମେ ଏଥିରୁ ଜାଣିଲ ଯେ କପି କରିବା ମହାପାପ, ତେଣୁ କେବେ ଭୁଲରେ ସୁଦ୍ଧା କପି କରିବା ନାହିଁ। ପିଲାଟି ଦିନରୁ ମୋହନ ଖୁବ୍ ଡରକୁଳା ଥିଲେ, କୁଆଡ଼େ ଏକୁଟିଆ ଯାଉନଥିଲେ, ଅନ୍ଧାରକୁ ଦେଖି ଭୟ କରୁଥିଲେ, ଏପରିକି ନିଜର ଛାଇ ଦେଖି ମଧ୍ୟ ଭୟରେ ଛାନିଆ ହୋଇ ପଡୁଥିଲେ। ବାପାଙ୍କ ସାଥିରେ ହିଁ ସେ ଯୁଆଡ଼େ ଇଚ୍ଛା ଯାଉଥିଲେ। ଘରେ ମାଆଙ୍କ କାନି ତଳେ ମୁଣ୍ଡ ଗୁଞ୍ଜି ରହୁଥିଲେ। କୋଠରୀରେ ଏକୁଟିଆ ରହିବାକୁ ପସନ୍ଦ କରୁନଥିଲେ। ତାଙ୍କୁ ଏକା ଶୋଇବାକୁ ମଧ୍ୟ ଡର ଲାଗୁଥିଲା, କିନ୍ତୁ ତାଙ୍କ ମା ତାଙ୍କୁ ସାହସ ଦେଲେ। କହିଲେ, ମୁଁ ପରା ତମ ସାଙ୍ଗରେ ଅଛି, ଡରୁଛ କାହିଁକି? ତାଙ୍କ ମା ସଙ୍ଗେ ସଙ୍ଗେ ତାଙ୍କର ଧାଇମା ରମ୍ଭା ମଧ୍ୟ ତାଙ୍କୁ ପ୍ରଥମେ ଧର୍ମଜ୍ଞାନ ଦେଇ କହିଥିଲେ, ରାମ ନାମ ଜପିଲେ ସବୁ ଭୟ ତୁଟିଯିବ। ସେହି ଅନୁସାରେ ସେ ଜୀବନ ବ୍ୟାପୀ ରାମଧନୁ ଜପ କରିଥିଲେ। ଆସ ସେହି ରାମଧନୁଟିକୁ ଜାଣିବା। ରଘୁପତି ରାଘବ ରାଜା ରାମ ପତିତ ପାବନ ସୀତାରାମ। ପିଲାମାନେ, ତମେ ମଧ୍ୟ କେବେ ଡରିବ ନାହିଁ। ଡର ଲାଗିଲେ ଏଇଭଳି ଠାକୁରଙ୍କୁ ଡାକିବ। ଏଇଭଳି ଗାନ୍ଧିଜୀଙ୍କର ପାଠପଢା ଚାଲିଥାଏ। ସେ ପାଠପଢା ବହି ବ୍ୟତୀତ ଅନ୍ୟ ବହି ପଢିବାକୁ ଭଲ ପାଉନଥିଲେ, କିନ୍ତୁ ଦିନେ ଶ୍ରବଣ କୁମାର ନାମକ ନାଟକ ବହିଟିଏ ପାଇଗଲେ। ତାଙ୍କର କଣ ମନ ହେଲା କେଜାଣି ପଢିବାକୁ ଲାଗିଲେ। ଶ୍ରବଣ କୁମାର କଥା ତମେମାନେ ଜାଣିଥିବ। ଶ୍ରବଣ କୁମାର ଯେଭଳି ତା ବାପା ମାଙ୍କୁ ଭକ୍ତି କରୁଥିଲା ଓ ଭାର କରି ଚାରିଆଡ଼େ ବୁଲାଉଥିଲା, ତେଣୁ ନାଟକ ବହି ପଢିବାରେ ଧୀରେ ଧୀରେ ତାଙ୍କର ଆଗ୍ରହ ବଢିବାକୁ ଲାଗିଲା। ଏହିପରି ସେ ବହୁ ନାଟକ ବହି ମଧ୍ୟ ପଢିଲେ ଓ ପରେ ପରେ ସେ ବହୁ ନାଟକରେ ମଧ୍ୟ ଅଭିନୟ କରିବାକୁ ଲାଗିଲେ। ହରିଶ୍ଚନ୍ଦ୍ର ନାମକ ଏକ ନାଟକରେ ସେ ହରିଶ୍ଚନ୍ଦ୍ର ଭୂମିକାରେ ଅଭିନୟ କରିଥିଲେ। ଏହି ନାଟକ ପରେ ପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ଏହି ପାଠପଢା

ସମୟରେ ହିଁ ତାଙ୍କ ପିତାମାତା ତାଙ୍କୁ 13 ବର୍ଷ ବୟସର କସ୍ତୁରବା ନାମକ ଏକ ବାଳିକା ସହିତ ବିବାହ କରିଦେଇଥିଲେ। ସେ ସମୟରେ ଛୋଟବେଳୁ ବିବାହ କରାଇ ଦିଆ ଯାଉଥିଲା। ତାଙ୍କ ସ୍ତ୍ରୀଙ୍କୁ ସେ ଆଦରରେ ବା ବୋଲି ସମ୍ବୋଧନ କରୁଥିଲେ। ଥରେ କସ୍ତୁରବାଙ୍କ ଦେହ ଖରାପ ହୋଇଥିଲା, ତେଣୁ ତାଙ୍କୁ ବୈଦ୍ୟ ଲୁଣ ଖାଇବା ପାଇଁ ମନା କରିଦେଇଥିଲା। ଲୁଣ ବିନା ସେ ଖାଦ୍ୟ କିପରି ଖାଇବେ ଭାବିପାରୁନଥାନ୍ତି, ତେଣୁ ଲୁଣ ଛାଡ଼ି ପାରୁନଥାନ୍ତି। ଗାନ୍ଧିଜୀ ଏସବୁ ଦେଖି ତାଙ୍କ ସ୍ତ୍ରୀଙ୍କ ପାଇଁ ନିଜେ ଲୁଣ ପ୍ରଥମେ ଛାଡ଼ିଥିଲେ ଓ ତାଙ୍କ ପରେ ତାଙ୍କ ସ୍ତ୍ରୀ ମଧ୍ୟ ଲୁଣ ଖାଇବା ବାଧ୍ୟ ହୋଇ ଛାଡ଼ି ଦେଇଥିଲେ। ଗାନ୍ଧିଜୀ ସବୁବେଳେ କହୁଥିଲେ ଅନ୍ୟକୁ କହିବା ଆଗରୁ ନିଜେ ପ୍ରଥମେ ସେହି କାର୍ଯ୍ୟଟି କରିବା, ତେଣୁ ପିଲାମାନେ ତମେମାନେ ମଧ୍ୟ ପ୍ରଥମେ ଭଲ କାମ କରିବ ଓ ପରେ ଅନ୍ୟକୁ ତାହା କରିବା ପାଇଁ କହିବ। ଗାନ୍ଧିଜୀଙ୍କୁ ଏହାପରେ ଭଲ ପାଠ ପଢ଼ିବା ପାଇଁ ବିଦେଶ ଯିବା ପାଇଁ ପଡ଼ିଥିଲା। ସେ ବାରିଷ୍ଟରୀ ପଢ଼ିବା ପାଇଁ ଲଣ୍ଡନ ଯାଇଥିଲେ। ଯିବା ପୂର୍ବରୁ ତାଙ୍କ ମା ତାଙ୍କୁ 3ଟି କଥା ମାନିବାକୁ କହିଥିଲେ। ପ୍ରଥମ କଥା, ମଦ ପିଇବୁ ନାହିଁ। ଦ୍ୱିତୀୟ କଥା, ମାଛ ମାଂସ ଖାଇବୁ ନାହିଁ। ତୃତୀୟ କଥା, କୌଣସି ସ୍ତ୍ରୀ ଲୋକଙ୍କୁ ଛୁଇଁବୁ ନାହିଁ। ସେ ଜଣେ ଭଲ ଓକିଲ ହୋଇ ଦେଶକୁ ଫେରିଥିଲେ। ସେ ଓକିଲାତି ସହ କିଛି ବର୍ଷ ଶିକ୍ଷକ ରୂପେ ମଧ୍ୟ କାମ କରିଥିଲେ। ଶିକ୍ଷକ ହୋଇ ପିଲାମାନଙ୍କୁ ବହୁ ନୀତି ଶିକ୍ଷା ଦେଇଥିଲେ। ଗାନ୍ଧୀଙ୍କ ଏକ ଆଶ୍ରମ ଥିଲା, ଯାହାର ନାମ ଥିଲା ସାବରମତୀ ଆଶ୍ରମ। ସେ ସକାଳ ଓ ସଞ୍ଜରେ ରାମଙ୍କର ଭଜନ ଓ ଧୁନ ଗାନ କରୁଥିଲେ। ଆଶ୍ରମରେ ଥିବା ଅନ୍ୟ ଲୋକମାନେ ମଧ୍ୟ ତାହାକୁ ଅତି ଆନନ୍ଦର ସହ ଗାଉଥିଲେ। ସେଠାକୁ ଅନେକ ପିଲାମାନେ ମଧ୍ୟ ଆସୁଥିଲେ। ତାଙ୍କ ଆଶ୍ରମରେ ସେ 3ଟି ମାଙ୍କଡ଼ର ମୂର୍ତ୍ତି ରଖିଥିଲେ। ପ୍ରଥମ ମାଙ୍କଡ଼ ମୂର୍ତ୍ତିଟି ଆଖି ବନ୍ଦ କରି ବସିଥିଲା। ଦ୍ୱିତୀୟ ମାଙ୍କଡ଼ ମୂର୍ତ୍ତିଟି କାନ ବନ୍ଦ କରି ବସିଥିଲା। ତୃତୀୟ ମାଙ୍କଡ଼ଟି ପାଟିରେ ହାତ ଦେଇ ବସିଥିଲା। ପିଲାମାନେ ଏ ମାଙ୍କଡ଼ ମୂର୍ତ୍ତିକୁ ଦେଖି ହସୁଥିଲେ। ଗାନ୍ଧୀ ପିଲାମାନଙ୍କୁ ପାଖକୁ ଡାକି ପଚାରିଲେ, କଣ କିରେ ପିଲାମାନେ କାହିଁକି ହସୁଛ? ପିଲାମାନେ କହିଲେ, ଏ 3ଟି ମାଙ୍କଡ଼ ମୂର୍ତ୍ତିକୁ ଦେଖି ଆମକୁ ହସ ଲାଗୁଛି। ଗାନ୍ଧିଜୀ ତାଙ୍କୁ ଏହି 3ଟି ମାଙ୍କଡ଼ ମୂର୍ତ୍ତି ଏଭଳି ରହିବାର କାରଣ ବୁଝାଇ ଦେଇଥିଲେ। ଗାନ୍ଧୀ ପିଲାମାନଙ୍କୁ ପ୍ରଶ୍ନ ପଚାରିଲେ, ପ୍ରଥମ ମାଙ୍କଡ଼ଟି କଣ କରୁଛି? ପିଲାମାନେ ଉତ୍ତର ଦେଇଥିଲେ, ସେ ତା ଆଖିରେ ହାତ ଦେଇ ବସିଛି। ଗାନ୍ଧୀ ବୁଝାଇ ଦେଇଥିଲେ, ସେ ମାଙ୍କଡ଼ କହୁଛି, ଖରାପ କଥା ଦେଖ ନାହିଁ। ତାପରେ ଗାନ୍ଧୀ ପୁଣି ପଚାରିଲେ, ଦ୍ୱିତୀୟ ମାଙ୍କଡ଼ କଣ କରୁଛି ପିଲାମାନେ? ପିଲାମାନେ କହିଥିଲେ, ସେ ତାର କାନରେ ହାତ ଦେଇ ବସିଛି। ଗାନ୍ଧୀ କହିଥିଲେ, ସେ ମାଙ୍କଡ଼ଟି କହୁଛି, ଖରାପ କଥା ଶୁଣ ନାହିଁ। ଏହିପରି ଗାନ୍ଧୀ ପିଲାମାନଙ୍କୁ ପୁଣି ପଚାରିଲେ, ତୃତୀୟ ମାଙ୍କଡ଼ କଣ କରୁଛି? ପିଲାଏ କହିଲେ, ସେ ତାର ପାଟିରେ ହାତ ଦେଇ ବସିଛି। ଗାନ୍ଧୀ ବୁଝାଇ ଦେଇଥିଲେ, ସେ ମାଙ୍କଡ଼ କହୁଛି, ଖରାପ କଥା କୁହ ନାହିଁ। ତେବେ ପିଲାମାନେ, ତମେ ଏଥିରୁ ଜାଣିଲ ଯେ ଗାନ୍ଧିଜୀ ପିଲାମାନଙ୍କୁ 3ଟି କଥା ଶିଖେଇବା ପାଇଁ ଏହିସବୁ କଥା କହିଥିଲେ। ପ୍ରଥମରେ ଖରାପ କଥା ଦେଖ ନାହିଁ, ଦ୍ୱିତୀୟରେ ଖରାପ କଥା ଶୁଣ ନାହିଁ, ତୃତୀୟରେ ଖରାପ କଥା କୁହ ନାହିଁ। ବାସ୍ତବିକ ପିଲାଏ ଏହି 3ଟି କଥାକୁ ମନେ ରଖି ଯିଏ ନିଜ ଜୀବନକୁ ବିତେଇ ଦେବ, ସିଏ ନିଶ୍ଚୟ ଭଲ ମଣିଷ ପରି ମଣିଷଟିଏ ହୋଇପାରିବ। ଏକଥା ତୁମମାନଙ୍କୁ ଘରେ ମଧ୍ୟ ବଡ଼ ଲୋକମାନେ କହିଥାନ୍ତି, କିନ୍ତୁ ତୁମେମାନେ ବେଳେବେଳେ ହେଳା କରିଦେଇଥାଓ। ଏବେ ଆଶା ରଖିଛୁ, ନିଶ୍ଚୟ ତୁମେମାନେ ଏହି 3ଟି କଥାକୁ ମାନି ଚଳିବ ଆଉ ସବୁଠି ଆଦର ପାଇବାକୁ ଚେଷ୍ଟା କରିବ। ତେବେ ଗାନ୍ଧିଜୀ ଧନୀ ଗରିବ, ଉଚ୍ଚ ନୀଚ, ଛୁଆଁ ଅଛୁଆଁ, କଳା ଗୋରା ମନୋଭାବ ରଖୁନଥିଲେ। ଏମିତିକି କୁଷ୍ଠରୋଗୀକୁ ମଧ୍ୟ ସେବା କରିବାର କେବେ ପଛାଇ ନଥିଲେ। ଇଂରେଜମାନେ ସେତେବେଳେ ଆମ ଦେଶକୁ ଶାସନ କରୁଥିଲେ। ଆମର ଦେଶ ଲୋକ ସତେ ଯେମିତି କ୍ରୀତଦାସ ଭଳି ଜୀବନ ବିତାଉଥିଲେ। ଏସବୁ ଗାନ୍ଧୀଙ୍କୁ ଜମା ଭଲ ଲାଗୁନଥିଲା, ତେଣୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ, ନିଜ ଦେଶକୁ ଇଂରେଜମାନଙ୍କ କବଳରୁ ରକ୍ଷା କରିବାକୁ ତୁମେମାନେ ଶୁଣିଥିବ ଅସହଯୋଗ ଆନ୍ଦୋଳନ, ସତ୍ୟାଗ୍ରହ ଆନ୍ଦୋଳନ, ଦାଣ୍ଡି ଯାତ୍ରା, ଲବଣ ସତ୍ୟାଗ୍ରହ ଏଭଳି ଅନେକ କିଛି ଆନ୍ଦୋଳନ କରି ସେ ଭାରତବାସୀଙ୍କୁ ଇଂରେଜମାନଙ୍କ ବିରୁଦ୍ଧରେ ଚେତାଇ ଦେଇଥିଲେ। ସେଥିପାଇଁ ସେ ଅନେକ ଥର ଜେଲ ମଧ୍ୟ ଯାଇଥିଲେ, ତଥାପି ସେ ଡରି ନଥିଲେ। ତାଙ୍କର ଆହ୍ୱାନରେ ବି ସତକୁ ସତ ସେ ସମୟରେ ତାଙ୍କରି ଭଳି କିଛି ଦେଶପ୍ରେମୀ ଯେମିତିକି ଉତ୍କଳମଣି ଗୋପବନ୍ଧୁ ଦାସ, ଲାଲ ବାହାଦୁର ଶାସ୍ତ୍ରୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ହରେ କୃଷ୍ଣ ମହତାବ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଦି ଆଗେଇ ଆସିଥିଲେ ନିଜର ମାତୃଭୂମିର ରକ୍ଷା ନିମନ୍ତେ। ଅନେକ ବିପ୍ଳବ, ଅନେକ ସଂଗ୍ରାମ, ଅନେକ ଆନ୍ଦୋଳନ ପରେ ଇଂରେଜମାନେ ହଟିଯାଇଥିଲେ ଆମ ଦେଶରୁ। ଏଥିପାଇଁ ଭାରତବାସୀ ଲହୁଲୁହାଣ ହୋଇଥିଲେ। ସେ ସବୁକୁ ମନେ ପକାଇଲେ
ମନେ ପଡ଼ିଯାଏ ଏହି ମହାମାନବ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱ।

0: ପିଲାମାନେ ହିଁ ଦେଶର ଭବିଷ୍ୟତ ବୋଲି ସେ ଜାଣିଥିଲେ। ତେଣୁ ପିଲାମାନେ କିପରି ଭଲ ମଣିଷଟିଏ ହୋଇପାରିବେ ଓ ଦେଶର ଓ ଜାତିର ଗର୍ବ ଗୌରବ ରକ୍ଷା କରିପାରିବେ ସେଥିପାଇଁ ଅନେକ ଉଦାହରଣ ମାଧ୍ୟମରେ ସେମାନଙ୍କୁ ସେ ଶିକ୍ଷା ଦେଉଥିଲେ। ଆଉ ପିଲାମାନେ ମଧ୍ୟ ତାଙ୍କୁ ଏତେ ଭଲ ପାଉଥିଲେ ଯେ ଶେଷରେ ତାଙ୍କୁ ବାପୁଜୀ ବୋଲି ସମ୍ବୋଧନ କରିଥିଲେ। ପିଲାଏ, ଆଜି ସେ ନାହାନ୍ତି ସତ, ମାତ୍ର ତାଙ୍କର ପ୍ରେରଣା ତୁମ ପାଇଁ ଚିରଦିନ ପାଇଁ ରହିଅଛି, ରହିଥିବ ଏବଂ ରହି ଆସିଥିବ ମଧ୍ୟ।
1: ବାସ୍ତବିକ ସତ କଥା ପିଲାଏ, ଦଳିତ ଘୃଣିତ ଜନତାମାନଙ୍କର ସେବା କରି ସେ ଚିରନମସ୍ୟ। ସେ କହନ୍ତି, ସେବା ହିଁ ମହତ କାର୍ଯ୍ୟ, ସେବା ହିଁ ପରମ ଧର୍ମ। ନିଃସ୍ୱାର୍ଥପର ସେବାରେ ଥାଏ ପରମ

0: ତେବେ ପିଲାଏ ବାପୁଜୀଙ୍କ ଜନ୍ମଦିନରେ ଆହୁରି ଜଣେ ଭାରତ ମାଆର ଦୁଃଖ ହଟାଇବାକୁ ଜନ୍ମଗ୍ରହଣ କରିଥିଲେ, ଯିଏକି କିରାଣୀରୁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଜୟ ଜବାନ ଜୟ କିଷାନ ନାରା ଦେଇଥିଲେ। ସେ କହୁଥିଲେ, ଭାରତ ପରି ବିକାଶଶୀଳ ରାଷ୍ଟ୍ରର ପ୍ରଗତି ଓ ପ୍ରତିରକ୍ଷା କେବଳ ଜବାନ ଏବଂ କିଷାନ ମାନଙ୍କ ଦ୍ୱାରା ହିଁ ସମ୍ଭବ। ଜାଣିଲ ତ ପିଲାଏ ସେଇ ବ୍ୟକ୍ତି ଜଣକ କିଏ? ସେ ପରା ଆମ ଲାଲ ବାହାଦୁର ଶାସ୍ତ୍ରୀ। ତେବେ ପିଲାଏ ସେ ସିନା ଆଜି ଆମ ଗହଣରେ ନାହାନ୍ତି, ହେଲେ ତାଙ୍କର ନିଃସ୍ୱାର୍ଥ ସରଳ ଜୀବନଯାପନ ପ୍ରଣାଳୀ ଏବଂ ସଚ୍ଚୋଟ ପଣିଆକୁ ଆମ ପାଖରେ ଛାଡି ଯାଇଛନ୍ତି ମଙ୍ଗ ସ୍ୱରୂପ। ସେଇ ମଙ୍ଗକୁ ଧରି ଆମେ ଗଢିବା ସୁସ୍ଥ ଏବଂ ମଜବୁତ ସୁନ୍ଦର ଦେଶଟିଏ। ତେବେ ଏଥର ତାଙ୍କୁ ନେଇ ସୁନ୍ଦର କବିତାଟିଏ ଶୁଣାଉଛନ୍ତି ଭଉଣୀ ଆରତୀ ବେହେରା।
1: ଶାନ୍ତିର ଦୂତ ଲାଲ ବାହାଦୁର ଶାସ୍ତ୍ରୀ, ତୁମ ପରି ଛୋଟ ପିଲାଟିଏ ମଗଲ ସରାଇ ଗାଁ ତାର ଶାରଦା ପ୍ରସାଦ ରାମ ଦୁଲାରୀଙ୍କ ଏକଇର ବଳା ବିଶି କେଶ ନସେ। ବୁଦ୍ଧି ବିବେକରେ ସରି କିଏ ତା ପରିକା ହେବ ଆଉ କିଏ? ତୁମ ପରି ଛୋଟ ପିଲାଟିଏ, ତୁମ ପରି ଛୋଟ ପିଲାଟିଏ, ବାପ ଛେଉଣ୍ଡ ସେ ପିଲା ଥିଲା, ମାମୁ ଘରେ ରହି ପଢ଼ିଥିଲା, ଜୀବନରେ ଦିନେ ବଡ଼ ହେବା ପାଇଁ ମନରେ ଶପଥ ନେଇଥିଲା, ମନରେ ଶପଥ ନେଇଥିଲା। ବଡ଼ ହେବା ପରେ ସେହି ପିଲା କେତେ କେତେ ଶାସ୍ତ୍ର ପଢ଼ିକରି ଶାସ୍ତ୍ରୀ ଉପାଧି ସେ ପାଇଥିଲା। ତୁମ ପରି ଛୋଟ ପିଲା ଥିଲା, ତୁମ ପରି ଛୋଟ ପିଲା ଥିଲା। ଗାନ୍ଧୀ ମହାତ୍ମାଙ୍କ ଆଦର୍ଶରେ ନେତା ପରି ନେତାଟିଏ ହେଲା। ସ୍ୱାଧୀନତା ପାଇଁ ଲଢ଼େଇ କରି ସେ ଜେଲ୍ ହାଜତରେ ରହିଥିଲା, ଜେଲ୍ ହାଜତରେ ରହିଥିଲା। ତୁମ ପରି ଛୋଟ ପିଲା ଥିଲା, ତୁମ ପରି ଛୋଟ ପିଲା ଥିଲା। ତୁମ ପରି ଥିଲା ସେହି ପିଲା ମହାପୁରୁଷଙ୍କ

0: ମନ ନେଇ ଅସୀମ ସାହସ ଶକ୍ତି ଧରି ଭାରତ ମାଆର ସେବା କଲା। ପ୍ରଧାନମନ୍ତ୍ରୀଙ୍କ ପଦବୀରେ ଥାଇ ବୀର ଦେଶକୁ ସେ ରକ୍ଷା କଲା, ବୀର ହୋଇ ଦେଶକୁ ସେ ରକ୍ଷା କଲା। ଲାଲ ବାହାଦୁର ନାମ ନେଇ ଶାନ୍ତିର ହେଲା ଦୂତ ସେହି, ଜୟ ଯବାନ ଜୟ କିଷାନ ନେଇଥିଲା ସେ ଏହି ସ୍ଲୋଗାନ, ଜୟ ଯବାନ ଜୟ କିଷାନ ନେଇଥିଲା ସେ ଏହି ସ୍ଲୋଗାନ। ଭାରତ ମାଆର ସନ୍ତାନ ସିଏ, ଭାରତ ଯାହାର ଗୁଣକୁ ଗାଏ, ବିଶ୍ୱ ଯାହାକୁ ଆଜି ବି ଝୁରେ, ସେତ ତୁମରି ପରି ପିଲାଟିଏ, ସେତ ତୁମରି ପରି ପିଲାଟିଏ। ଲାଲ ବାହାଦୁର ଶାସ୍ତ୍ରୀ ସିଏ ଶାନ୍ତିର ଦୂତ ପିଲାଟିଏ, ଲାଲ ବାହାଦୁର ଶାସ୍ତ୍ରୀ ସିଏ, ତା ପରିକା ହେବ ଆଉ କିଏ, ତା ପରିକା ହେବ ଆଉ କିଏ, ଲାଲ ବାହାଦୁର ଶାସ୍ତ୍ରୀ ସିଏ, ତା ପରିକା ହେବ ଆଉ କିଏ, ତା ପରିକା ହେବ ଆଉ କିଏ।
1: ହରେ ପିଲାଏ, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅଛି, ଯେଉଁ ଦେଶର ମାଟି ପାଣି ପବନରେ ଆମ ଦେହ ଗଠିତ ବର୍ଦ୍ଧିତ, ମାତୃଗର୍ଭରୁ ଯେଉଁ ଦେଶର ମାଟିରେ ଆମେ ଭୂମିଷ୍ଠ ହୋଇଛୁ, ସେହି ଦେଶର ସେବା କରିବା ହେଉଛି ଆମର ପରମ ଧର୍ମ। ସେଥିପାଇଁ ଦରକାର ସୁସ୍ଥ ମସ୍ତିଷ୍କ, ସୁସ୍ଥ ମନ ଆଉ ଏକ ସୁସ୍ଥ ଶରୀର।
2: ହରି ପିଲାଏ, ଏସବୁରି ମୂଳରେ ରହିଛି ସ୍ୱଚ୍ଛତା। ସ୍ୱଚ୍ଛତା ହିଁ ପବିତ୍ରତା ଏବଂ ସଭ୍ୟତା। କେବଳ ପରିବେଶକୁ ସ୍ୱଚ୍ଛ କଲେ ଯେ ଏ ସମାଜ ନିର୍ମଳ ଆଉ ପବିତ୍ର ହେବ ତାହା ନୁହେଁ, ସେଥିପାଇଁ ଦରକାର ମନରେ, ଭାବନାରେ ଆଉ ଚିନ୍ତା ଚେତନାରେ ସ୍ୱଚ୍ଛତା। ତେବେ ସିନା ମନ ହେବ ପବିତ୍ର, ଆଉ ଜୀବନରେ ଆସିବ ସଫଳତା, ଆଉ ଦେଶ ହେବ ସୁଦୃଢ଼, ନିର୍ମଳ, ସ୍ୱଚ୍ଛ ଆଉ ଖୁବ୍ ସୁନ୍ଦର।

0: ଏଥର ପିଲେ ସମୟ ହେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦବ। ଆମକୁ ଚିଠି ଲେଖିବାର ଠିକଣା
1: କାକଳି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 75702। ତେବେ ପିଲାଏ ଆଜି ଏଇଠି ରହୁଛୁ, ପୁଣି କଥା ହେବା ଆସନ୍ତା ରବିବାର ଠିକ ସକାଳ 7:25 ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
0: ଆଉ ମୁଁ ନିବେଦିତା ବାରିକ।

0: ଏଇଠି ଶେଷ କରୁଛୁ ଆଜିର କାକଳି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। ଆକାଶବାଣୀ ବାରିପଦା।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ

0: ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ। ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆଧୁନିକ ଗୀତଟିଏ ଶୁଣନ୍ତୁ। ଗାଇଛନ୍ତି ଶିଳ୍ପୀ ଶକ୍ତି ମିଶ୍ର, ଗୀତ ରଚନା ଦେବୀଦତ୍ତ ମହାନ୍ତି।

0: ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ
1: ହ୍ୟାଲୋ ବାରିପଦା ସାର୍, ନମସ୍କାର, ମୁଁ ପୁରେନ୍ଦ୍ର ସିଂ କହୁଛି ସାନପୁଟିଆରୁ।
0: ନିଶ୍ଚିତ ପୁରେନ୍ଦ୍ର ଭାଇ, କେମିତି ଅଛନ୍ତି କହିଦିଅନ୍ତୁ ପ୍ରଥମେ।
1: ସାର୍ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି। ବର୍ଷା କେତେ ଜୋର ହଉଛି ଆପଣଙ୍କ ଅଞ୍ଚଳରେ?
1: ବର୍ଷା ହଉଛି ସାର୍, ବନ୍ୟା ହେଇଯାଇଛି।
0: ଆଚ୍ଛା, ବର୍ଷା ତ ଆପଣଙ୍କର ସାମାଖୁଣ୍ଡା ବ୍ଲକରେ ପ୍ରାୟ ଅଧିକାଂଶ ଦିନ ହୁଏ। ପାଣିପାଗ ସୂଚନା ଯାହା ଥାଉ କି ନଥାଉ ସେଥିରେ କିଛି ଫରକ ପଡ଼େନି, କାରଣ ସେଠି ଯୋଉ ପାହାଡଟେ ରହିଛି ନା, ସେ ପାହାଡରେ ମେଘ ଲାଗିଛି ମାନେ ବର୍ଷା ନିଶ୍ଚିତ। ବଡ ପାହାଡ ନାଇଁ କି? ଯୋଉ ବର୍ଷ ଅଧିକ ବର୍ଷା ହୁଏ ସାଧାରଣତଃ, ଯେହେତୁ ପାହାଡିଆ ଏରିଆରେ ଚାଷ ଠିକ ଭାବରେ ହୁଏ, ତେଣୁ ଏ ବର୍ଷ ଆପଣଙ୍କର ଚାଷ ମଧ୍ୟ ଠିକ ଭାବରେ ହବ ବୋଲି ଆଶା କରୁଛନ୍ତି ନାଇଁ କି? ଆଚ୍ଛା, କୁହନ୍ତୁ ତେବେ କଣ ଶୁଣେଇବା ଖେଳ ବାରିପଦ କାର୍ଯ୍ୟକ୍ରମରୁ? ମେରେ ଜୀବନ ସାଥୀ ଗୀତଟି କଣ କହିଦିଅନ୍ତୁ? ଆଚ୍ଛା ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ନମସ୍କାର।
0: ନମସ୍କାର।

ଏଇଠି ରଖୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମର ପ୍ରଥମ ଭାଗ। ଦ୍ୱିତୀୟ ଭାଗ ଆରମ୍ଭ କରିବୁ ସକାଳ 8:45 ମିନିଟରେ। ବର୍ତ୍ତମାନ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ
1: ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ ଡିଏପି ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି

0: ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ।
1: ପ୍ରସାରଣରେ ଆସନ୍ତୁ ଶୁଣିବା ପୀଠ ପରିକ୍ରମା। ଆଜି ଏଥିରେ ବିଷୟ ରହିଛି ବାରିପଦାର ଇଷ୍ଟଦେବୀ ମା ଅମ୍ବିକା, ପ୍ରଯୋଜନା ବିଶ୍ୱନାଥ ସିଂ।
2: ପୌରାଣିକ କିମ୍ବଦନ୍ତୀ ଓ ଐତିହାସିକ ଗର୍ଭ ଗାରିମା ଭଞ୍ଜ ଗଡ଼ଜାତରେ ସ୍ପଷ୍ଟ ପ୍ରତୀୟମାନ।
3: ମା ଅମ୍ବିକା, ମା କିଚକେଶ୍ୱରୀ, ମା ଦୁଆରଶୁଣୀ, ମା ଭୁଦାର ଚଣ୍ଡୀ, ବାରାହୀ ଦେବୀ, ଶୀତଳା ଦେବୀ ପ୍ରଭୃତି ଶକ୍ତି ମାତାମାନଙ୍କର ଉପସ୍ଥିତି ତଥା ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜୈନ ଅବତାର ଏ ଭୂମିକୁ ଗୌରବାନ୍ୱିତ କରି ତୋଳିଥିବା ବେଳେ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ସ୍ୱୀକୃତି ମିଳିପାରିଛି।
2: ତେବେ ଜଗଜ୍ଜନନୀ ମା ଦୁର୍ଗାଙ୍କର ଏ ଶାରଦୀୟ ପୂଜାତ୍ସବରେ ବାରିପଦା ହୋଇଉଠେ ବେଶ ଚଳଚଞ୍ଚଳ। ବାରିପଦାର ଅଧିଷ୍ଠାତ୍ରୀ ଦେବୀ ଶକ୍ତି ସ୍ୱରୂପା ମା ଅମ୍ବିକାଙ୍କର ଷୋଡ଼ଶ ଉପଚାର ପୂଜାର ସ୍ୱତନ୍ତ୍ର ଅନେକ

0: ଅନେକ ମତ ଅନୁସାରେ ମାତା ପାର୍ବତୀ ପତିଙ୍କ ଅପମାନ ସହ୍ୟ କରିନପାରି ସେତେବେଳେ ଯଜ୍ଞକୁଣ୍ଡରେ ଆତ୍ମାହୁତି ଦେଲେ। ଏକଥା ଶୁଣି ମହାଦେବ ଦୁଃଖ ଆଉ କ୍ରୋଧରେ ସେଠି ପହଞ୍ଚି ସତୀଙ୍କର ଅର୍ଦ୍ଧଦଗ୍ଧ ଶରୀର ନେଇ ଆସୁଥିବା ସମୟରେ ବାମପାଦ ଓ ଅଧଦନ୍ତ ପଙ୍କ୍ତି ମୟୂରଭଞ୍ଜର ଦେବକୁଣ୍ଡଠାରେ ପଡ଼ିଲା।
1: ଆମର ତାନ୍ତ୍ରିକ ବହି ଗୁଡ଼ିକରେ ପ୍ରମାଣ ଅଛି ଯେ ଦେବୀ ଦକ୍ଷ ଯଜ୍ଞରେ ଯେତେବେଳେ ସତୀ ଆତ୍ମବିସର୍ଜନ କଲେ ତାଙ୍କର ଅର୍ଦ୍ଧଦଗ୍ଧ ଶରୀରକୁ ଶିବ ଧରିକି ବୁଲିଲେ ସେତେବେଳେ ବିଷ୍ଣୁ ସୁଦର୍ଶନ ଚକ୍ର ପଠାଇଲେ ତାକୁ କାଟିକି ଇଏ କରେ। କିନ୍ତୁ ସୁଦର୍ଶନ ଚକ୍ର ମଧ୍ୟ ଭଗବାନ ଶିବଙ୍କ ପାଖକୁ ଯିବା ପାଇଁ ଭୟ କରୁଛି, ପଛରେ ଯାଉଛି, ଯେତେବେଳେ ଟିକେ ଶୋଇପଡ଼ୁଛନ୍ତି ଗୋଟେ ଯାଇକି କାଟି ଦେଉଛି। ଏଇଭଳିଆ କାଟି କାଟି କାଟି କାଟି ସେ ଶେଷ କରିଦେଲା, 108 ଜାଗାରେ ପଡ଼ିଲା। ଆମର ଏବେ ସୁଦ୍ଧା 52 ଜାଗାର ତା'ର ଚିହ୍ନ ଆମକୁ ମିଳିଛି। ସେ ଜାଗାରୁ ଆମର 4 ସ୍ଥାନ ଆମ ଓଡ଼ିଶାରେ ପଡ଼ିଛି। ନାଭିଅଂଶ ବିରଜାଙ୍କ ପାଖରେ ଅଛି ଯାଜପୁରରେ, ବାମ ପାଦ ପଡ଼ିଛି ପୁରୀରେ, ସେ ହେଉଛନ୍ତି ବିମଳା କହୁଛନ୍ତି ଅଧଦନ୍ତ ପଙ୍କ୍ତି, ଏବଂ ବାମ ପାଦ ଆଙ୍ଗୁଳି ପଡ଼ିଛି ଆମର ବାରିପଦାରେ ଦେବକୁଣ୍ଡର ଉପର କୁଲଟାରେ, ଯେଉଁଟିକୁ ମା ଅମ୍ବିକା ବୋଲି ନାମକରଣ। ତେଣୁ ସିଏ ହେଉଛନ୍ତି ଆଦ୍ୟ, ଏଇଟା ତନ୍ତ୍ର ମତ କରୁଛି। କେମିତି ଆମେ ଜାଣିଲୁ ନା, ସେଠି 5 ସାଗର ଥିବ, ସାଗରର ଗର୍ଜନ ସବୁ ଥିବ, ସେଠି ସପ୍ତଲିଙ୍ଗ ଥିବେ, ଯେଉଁ ସବୁ ଜିନିଷ ଆମର ତନ୍ତ୍ର ବହିରେ ସବୁ ଲେଖା ହେଇଛି ସେ ଲକ୍ଷଣ ଗୁଡ଼ିକ ସେଠି ଦେଖାଯାଉଛି। ସେ ସମୟରୁ ସେଠି ସେଇ ଜିନିଷ ଥିବାର ସେ ଆଦ୍ୟ ଅମ୍ବିକା ବୋଲି ଆମେ ତାଙ୍କୁ ପ୍ରମାଣ ପାଇଛୁ। ସେଠି ପୂଜା ପାଇପାରୁନଥିଲେ, ଜଙ୍ଗଲ ଭିତରେ ଥିଲେ, ଦେବୀ ଏଇଥିପାଇଁ ହିଁ ଆସୁଥିଲେ ପୂଜା ପାଇବା ପାଇଁ। ତେଣୁ ଏଠି ପ୍ରତ୍ୟକ୍ଷ ସେ ଅମ୍ବିକା ଏ ଅମ୍ବିକା ଭିତରେ କିଛି ଫରକ ନାହିଁ। ଦୁର୍ଗା ଦୁର୍ଗା ଯେଉଁଠି ମୂର୍ତ୍ତି ପୂଜା ହେଉଛି ସେଠିକି ଦୁର୍ଗା, ସବୁ ଜାଗାରେ ଦୁର୍ଗା ଶକ୍ତି ହିଁ ଏକ।
2: ଘଞ୍ଚ ଅରଣ୍ୟରେ ମାଙ୍କର ପୂଜାର୍ଚ୍ଚନା କରିବା ସମ୍ଭବ ନ ହେବାରୁ ବକ ସାମଲଗଡ଼ଠାରେ ମାଟି ଘୋଡ଼ା ମାଟି ହାତୀଙ୍କୁ ମାଙ୍କର ପ୍ରତିମା ରୂପେ ପୂଜା କରାହେଲା।
0: ଏହି ବକ ସାମଲଗଡ଼ର ଏକ ସ୍ୱତନ୍ତ୍ର କିମ୍ବଦନ୍ତୀ ରହିଛି। କୁହାଯାଏ ମାଙ୍କ ପୀଠ ଉପରେ ଥିବା ତେନ୍ତୁଳି ଗଛରେ କେତେକ ବଗ ବାସ କରୁଥିଲେ। ହଠାତ୍ ଦିନେ ଏକ ଶାଗୁଣା ବା ସାମଲ ପକ୍ଷୀ ବଗକୁ ଆକ୍ରମଣ କଲା ଏବଂ ମାଙ୍କ ଶକ୍ତିକୁ ନେଇ ବଗ ଆଉ ସାମଲ ଯୁଦ୍ଧରେ ଶେଷରେ ଶାଗୁଣା ପରାସ୍ତ ହୋଇଥିଲା।
1: ପ୍ରତାପରୁଦ୍ର ଦେବଙ୍କର ଝିଅକୁ ଆମ ଜଗନ୍ନାଥ ଭଞ୍ଜ ଯେତେବେଳେ ବିବାହ ହେଲେ ବାରିପଦା ଅଞ୍ଚଳଟା ତାଙ୍କୁ ଯୌତୁକ ଆକାରରେ ଦେଇଥିଲେ, ଏବଂ ସିଏ ଦିନେ ସେଠି ଶିକାର କରୁ କରୁ ଦେଖିଲେ ଯେ ଗୋଟେ ତେନ୍ତୁଳି ଗଛ ମୂଳରେ କିଛି ହାତୀ ଗୁଡ଼ା ଅଛନ୍ତି, ତାଙ୍କୁ ପୂଜା କରାହେଇଛି, ସେଠି ଗୋଟେ ବଗ ଆଉ ଛଞ୍ଚାଣ ଲଢ଼େଇ ଲାଗୁଛନ୍ତି ଏବଂ ଛଞ୍ଚାଣକୁ ବଗ ମାରିଦେଲା। ସେ କହିଲେ ଆଶ୍ଚର୍ଯ୍ୟ ହେଲେ, ସେ ଯାଇ ଦେଖିଲେ ଧୂଆଁ ଧୂପ ଗନ୍ଧ ଆସୁଛି, ଦେଖିଲେ ଠାକୁର ଅଛନ୍ତି, ଆଉ ଗୋଟେ ଛଞ୍ଚାଣଟା ତ ମରି ପଡ଼ିଛି। କହିଲେ ବଗଟା ମାରିଦେଲା, ଓ ଠାକୁରଙ୍କ ଗଛରେ ସେମାନେ ରହୁଛନ୍ତି, ସେଇଥିପାଇଁ ବଗର ଏତେ ଶକ୍ତି ଆସିଲା ଏବଂ ସିଏ ଛଞ୍ଚାଣକୁ ମାରିଦେଲା ଆଉ ଠାକୁରଙ୍କୁ ସେ ପ୍ରଣାମ କଲେ।
2: ମୟୂରଭଞ୍ଜର ରାଜପରିବାର ସହିତ ମା ଅମ୍ବିକାଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼। ମାଙ୍କ ପାଇଁ ପ୍ରଥମ ମନ୍ଦିର ଯଦୁନାଥ ଭଞ୍ଜ ନିର୍ମାଣ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଗଗନ କରାଇଙ୍କ ଦ୍ୱାରା ପୁନଃ ନିର୍ମାଣ କରାଯାଇଥିଲା।
1: ରାତିରେ ସ୍ୱପ୍ନାଦେଶ ହେଲା, ଆରେ ତୁ ଯାଇଥିଲୁ, ମୁଁ କିଏ ଜାଣିଛୁ, ମୁଁ ହେଉଛି ଅମ୍ବିକା, ତୁ ରାଜବାଟୀ ତିଆରି କରି କହୁଛୁ ମୋରି ପାଖରେ।

0: ଏବଂ ମୋ ଘର ଟିକେ ତିଆରି କରିଦେ ତ ଘର ସାମ୍ନାରେ, ମୁଁ ତ ଗୋଡ଼ଟା ଜଙ୍କି ବସିବି। ସେଇ ଭୋଗ ଆଉ ସାମଲର ଯୁଦ୍ଧ ଲାଗିକି ସେ ହେଇଥିବାରୁ ସେଠି ଯେ ଗୋଡ଼ ତିଆରି ହେଲା ତା ନାମ ହେଲା ଭୋଗ ସାମଲ ଗୋଡ଼। ଏବଂ ସେ ଗୋଡ଼ର ଅଧିଷ୍ଠାତ୍ରୀ ଦେବୀ ହିସାବରେ ଅମ୍ବିକା ସେଠି ଛୋଟ ମନ୍ଦିର କରିଦେଲେ ଏବଂ ସେ ହାତୀ ଘୋଡ଼ା ଯେ ଥିଲେ ତାଙ୍କୁ ଅମ୍ବିକା ନାମରେ ସେଠି ପୂଜା ଦେହୁରୀ କରୁଥିଲେ। ଇଏ ହେଉଛି ତାଙ୍କର ମୂଳ ଆବିର୍ଭାବ।
1: ସେ ତେନ୍ତୁଳିଗଛ ପାଖରେ ଠାକଣେ ଥିଲେ, ତାଙ୍କ ପୁରୁଣା ପୀଠଟା ବି ମେୟର ବିଟା ଅଛି, ସ୍ୱପ୍ନ ହେଇଥିବା ସେଇ ପାଖରେ ମନ୍ଦିର କରିବା ପାଇଁ, ଆଉ ଆଗା ଯାଇନି, ସେଇ ପାଖରେ ମନ୍ଦିର ହେଇଛି, ସେଇ ଜାଗା ଉପରେ ମନ୍ଦିର ହେଇଛି।
0: ସେ ମଗନ କାରାର ବାବୁ ଯିଏ ଥିଲେ, ତାଙ୍କର ଯେତେବେଳେ 7 ବର୍ଷ 8 ବର୍ଷ ସମୟ, ସେତେବେଳେ ତାଙ୍କୁ ବହୁତ ପକ୍ସ ହେଲା। ସେତେବେଳେ ବାରିପଦାର ଏମିତି ଗୋଟେ ଥିଲା ଯେ ଯାହାକୁ ପକ୍ସ ହେଉଥିଲା ସେ ମରୁଥିଲା, ଏବଂ ବାରିପଦା ପକ୍ସ ପାଇଁ ଏତେ ଭୟଙ୍କର ଥିଲା ଯେ ରାଜପରିବାରର ଅଧିକାଂଶ ସେଇ ପକ୍ସରେ ହିଁ ମରିଗଲେ। ମଗନ କାରକୁ ମଧ୍ୟ ପକ୍ସ ହେଇଗଲା, ତାଙ୍କ ବାପା ମା' ଆଶା ଛାଡ଼ିଦେଲେ, କହିଲେ ଇଏ ମରିଯିବ କ'ଣ କରିବା, ସେ ମାଆଙ୍କ ପାଖରେ ମୁଁ ସମର୍ପଣ କରିଦେବା, ନେଇକି ଅମ୍ବିକାଙ୍କ ପାଖରେ କଦଳୀ ପତ୍ରରେ ଶୋଇ ଦେଇକରି ସେମାନେ ପଳେଇ ଆସିଲେ। ରାତି ତମାମ ଛୁଆ ସେ କ'ଣ ଶୋଇଥିଲେ।

0: ସକାଳୁ ଯାଇକି ଦେଖିଲେ ଛୁଆ ଠିକ୍ ଅଛି, ତାକୁ ନେଇଆସିଲେ, ତା ପରଦିନଠୁ ଲାଲି ହେଇଗଲା ଏବଂ ଗୁଟି ବାନ୍ଧିଗଲା ଏବଂ ସେ ପକ୍ଷୀ ଭଲ ହେଇଗଲା। ସେଇଠୁ ସେ ଆନନ୍ଦ ହେଇକି ସେଠି ମନ୍ଦିର ତିଆରି କରିଦେଲେ ଏବଂ ସେ ମାର୍ବଲର ମୂର୍ତ୍ତି ଆଣିକି ସେଠି ସ୍ଥାପନା କରିଥିଲେ।
1: ବାରିପଦା ସୃଷ୍ଟି ହେବା ପୂର୍ବରୁ ଅମ୍ବିକା ମନ୍ଦିର ଅଛି, କିନ୍ତୁ 1911 ମସିହାରେ ଗୋଟେ ଇତିହାସ କହୁଛି ଯେ ଆରକୁଳି ସାରମ୍ବାରେ ମଧ୍ୟ ଲେଖା ଅଛି ଯେ ଇଟ୍ ଇଜ୍ ବିଲ୍ଟ ଇନ୍ ଏ ଟାଇମ୍ ୱେନ୍ ଦି ଫର୍ଟ ବକ୍ସାଲ ଫର୍ଟ ୱାଜ୍ ଇନ୍ ଫ୍ଲୋରିସିଂ କଣ୍ଡିସନ୍, ଦି ଟାଇମ୍ ଫାଉଣ୍ଡେସନ୍ ଫାଉଣ୍ଡାଇଜ୍ ଇଜ୍ ନଟ୍ ନୋନ୍।
2: କେତେକ କହନ୍ତି ଏହି ମନ୍ଦିର ନିର୍ମାଣ ପରେ ସ୍ୱୟଂ ମାଙ୍କ ସ୍ୱପ୍ନାଦେଶ ପାଇ ରାଜାଙ୍କ ପ୍ରଚେଷ୍ଟାରେ ସ୍ୱଇଚ୍ଛାରେ ଜଣେ କୁମାରୀ କନ୍ୟା ଜୀବନ୍ତ ସମାଧି ନେବା ପରେ ହିଁ ମାଙ୍କ ବିଗ୍ରହ ପ୍ରତିଷ୍ଠା ହୋଇପାରିଥିଲା।
0: କୁମାରୀ କନ୍ୟା କଥା କିଛି ଶୁଣାଯାଏ ତ ସିଏ ରଜାଙ୍କ ପରେ ପରେ ଯେତେବେଳେ ମନ୍ଦିର ପ୍ରତିଷ୍ଠା ହେଲା ବା ତାକୁ କରାଗଲା ସେତେବେଳେ କୁଆଁରୀ କନ୍ୟାକୁ ଜୀବନ୍ତ ସମାଧି ଦିଆହେଇଛି ବୋଲି କିଛି ଆମ କିମ୍ବଦନ୍ତୀ ଶୁଣିବା ପାଇଁ ମିଳେ।
3: ଯେତେବେଳେ ରାଧା ବା ସୀତା କୁଆଁରୀ ଥିଲେ ସେତେବେଳେ ସେମାନେ ଭଗବାନ ଗୌରୀ ମନ୍ଦିରରେ ପୂଜା କରୁଥିଲେ, ସେ ପୂଜା ସମୟରେ ସେ ଭଲ ସ୍ୱାମୀ ପାଇଥିଲେ, ଭଲ ସ୍ୱାମୀ ପାଇବା ପାଇଁ କୁମାରୀମାନେ ତାଙ୍କର ପୂଜା କରନ୍ତି ବା କୁଆଁରୀମାନେ ତାଙ୍କ ସେବା କରନ୍ତି, ସେଥିପାଇଁ ସେ ବିଷୟରେ କୁମାରୀମାନଙ୍କର ସେବା କରୁଥିବାରୁ ଭଲ ସ୍ୱାମୀ ପାଇବା ପାଇଁ ସେ ଆଶା ସେମାନେ ଆସନ୍ତି।
4: ମା ଅମ୍ବିକାଙ୍କର ସତ୍ତା ଆଉ ତତ୍ତ୍ୱ ସମ୍ପର୍କରେ ପୌରାଣିକ ମତ, ତାନ୍ତ୍ରିକ ମତ ଏବଂ ଐତିହାସିକ ମତ ଅନେକ, ତେବେ ତାଙ୍କର ପ୍ରତ୍ୟକ୍ଷ ସତ୍ତା ଅନେକ ପୁରୁଣା ଲୋକ ନିଜେ ହିଁ ଅନୁଭବ କରିଛନ୍ତି।
1: ସ୍ୱର୍ଗ କୃଷ୍ଣଚନ୍ଦ୍ର ମହନ୍ତଙ୍କ ଅମଳରେ 1888 ମସିହାରେ ଯେତେବେଳେ ବସନ୍ତ ହେଲା ସେତେବେଳେ ସେ ଯବାନୀ ଆଦେଶ ଦେଇଥିଲେ କି ମା ଅମ୍ବିକା ଠାକୁର ପାଇଁ ତେଳଗଡ଼ିଆ ମୌଜାରୁ 36 ଟଙ୍କା ନଗଦ ଖଞ୍ଜା କରିଦିଆଯାଉ, ସେଟା ଟଙ୍କା ଆକା ରାଜକୋଷରେ ଆସିଥିଲା।
0: ବହୁତ ପୁରୁଣା ଲୋକଙ୍କ ପାଖରୁ ଶୁଣିବା ପାଇଁ ମିଳେ, ବହୁତ ପ୍ରତ୍ୟକ୍ଷ ଥିଲେ ବୋଲି କୁହନ୍ତି ଯେ ଅମ୍ବିକା ଘୋଡ଼ାରେ ଚଢ଼ିକି ରାତିରେ ବୁଲନ୍ତି, ତେଣୁ ଆମର ଛୁଆ କତୁରୁ ବୁଢ଼ା ପର୍ଯ୍ୟନ୍ତ ଅମ୍ବିକା ନାମ କହିଲେ ସମସ୍ତେ ଦୁର୍ବଳ ହୋଇଯାଆନ୍ତି, କାରଣ ମା ଅମ୍ବିକାଙ୍କୁ ଏତେ ଭକ୍ତି କରନ୍ତି ଯେ ଯାହା କଥା ହେଲେ ମଧ୍ୟ ତାଙ୍କୁ ବିଶ୍ୱାସ କରନ୍ତି।
2: ସକାଳ 8ଟାରୁ ମାଙ୍କର ପୂଜାର୍ଚ୍ଚନା ଆରମ୍ଭ ହେଉଥିବା ବେଳେ ତାଙ୍କର ସନ୍ଧ୍ୟା ଆରତୀର ଆକର୍ଷଣ ପ୍ରତ୍ୟେକ ଭକ୍ତଙ୍କ ମନକୁ ଛୁଇଁଥାଏ।

0: ପ୍ରତ୍ୟେକ ଦିନ ମନ୍ଦିର ସକାଳ ଭୋର ଖୋଲେ, ପଞ୍ଚପଚାର ଷୋଡ଼ଶୋପଚାର ପୂଜା ହୁଏ, କେନ ପଞ୍ଚପଚାର ଷୋଡ଼ଶ ପୂଜା ପର୍ବାଣୀ ଷୋଡ଼ଶୋପଚାର ପୂଜା ହୁଏ, ଆଉ ନିଷ୍ଠା ପ୍ରସାଦ ପୂଜା ହୁଏ। ବାରଟା ବନ୍ଦ କେନ ସମୟ ଅନୁସାରେ ଗୋଟେ ବେଳେ ବନ୍ଦ ପର୍ବାଣୀ, ଆଉ ପ୍ରହଳି ସେ ପାଞ୍ଚଟା ପାଖାପାଖି କଲେ ତାହେଲେ ସାଢ଼େ ଆଠଟା ନଅଟାରେ ବନ୍ଦ।
1: ସେଠିକାର ଆରତୀଟା ନ ଦେଖିଲେ ଆପଣ ଟିକେ ବୁଝିପାରିବେନି, ଆପଣ ଯଦି ନିଜେ ଯାଇକି ଦେଖୁଥିବେ ଜାଣିପାରିବେ।
2: ଅନେକ ଭକ୍ତଙ୍କର ବିଶ୍ୱାସ ଯେ ସେମାନେ ଯାହା ମନସ୍କାମନା କରି ମାଙ୍କୁ ଜଣାନ୍ତି, ମା ଅମ୍ବିକା ତାହା ନିଶ୍ଚୟ ପୂରଣ କରନ୍ତି।
3: ବହୁତ ଖୁସି ମିଳିଥାଏ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ପୀଠ ପରିକ୍ରମା। ଆଜି ଏଥିରେ ଶୁଣୁଥିଲି ବାରିପଦାର ଇଷ୍ଟଦେବୀ ମା ଅମ୍ବିକା। ପ୍ରଯୋଜନା ବିଶ୍ୱନାଥ ସିଂ।

0: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ ସକାଳ 8:45। ପ୍ରଚାର କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ।
1: ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ହଁ ଭାଇ, କାହାର ଚାଲ ହଉ,
3: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ, ଡିଜେଲ, କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଉଁଠି ମିଳୁଛି ଏତେ ସୁବିଧା
3: ଜାଣିନ କି ହଉ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।
5: ଆକାଶବାଣୀ ବାରିପଦାରୁ କହୁଛି।
6: ବାପି ଭାଇ କହୁଥିଲେ,
5: ବାପି ଭାଇ ନମସ୍କାର।
6: ନମସ୍କାର,
5: ଆଉ କେମିତି ଅଛନ୍ତି ବାପି ଭାଇ?
6: ଭଲ ଅଛି।
5: ଆପଣଙ୍କର ଅଞ୍ଚଳରେ ଚାଷବାସ କରିଥିଲେ ଆପଣ ମାନେ, ତାର କେମିତି କଣ ପରିସ୍ଥିତି, କେମିତି ଚାଷ ଠିକ ଭାବରେ ହେଇଛି ନା ନାହିଁ?
6: ଚାଷବାସ ଏପଟେ ଭଲ ହେଇଛି, ବର୍ଷା ହେଲେ ବି ଆମ ପଟେ ଟିକେ ଏତେ ପାଣି ହୁଏନି, ଯାହା ବର୍ଷା ହେଲେ ବି ସେ ପାଣି ନଦୀକୁ ପଳଉଛି।
5: ଅନ୍ୟଆଡେ ଯେମିତି ବନ୍ୟା ହେଇକି ଅତିଶୟ ବର୍ଷା ହେବା ଦ୍ଵାରା ପାଣି ଜମା ହେଇକି ଫସଲ ନଷ୍ଟ ହେଇଯାଉଛି, ଗଛ ଗୁଡିକ ସବୁ ପଚି ଯାଉଛି, ସେସବୁ ହେଇନି ଆପଣଙ୍କ ଅଞ୍ଚଳରେ?
6: ନା।
5: ଧର ଯୋଉ ବର୍ଷା ନହେଲା, ଆପଣଙ୍କର କେନାଲ ପାଣି ଆସୁଛି ନା ନାହିଁ? ଆଚ୍ଛା, ବହୁତ ବଢିଆ। ତେବେ ବାପି ଭାଇ କୁହନ୍ତୁ, ତେବେ କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
6: ହେଲୋ ବାରିପଦାରୁ ଆମେ ଶୁଣିବା
5: ବେବି ଚଳଚ୍ଚିତ୍ରରୁ।
6: ଆଜ୍ଞା,
5: ଗୀତଟି କଣ କୁହନ୍ତୁ?
6: ବେବି ମୋ ବେବି।
5: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି କହିଦିଅନ୍ତୁ?
6: ଆମର ବାରିପଦା ସମସ୍ତଙ୍କୁ ଯେତେ ଶ୍ରୋତା ଶୁଣୁଛନ୍ତି, ଆଉ ମୋ ଫ୍ୟାମିଲିର ନାମ ହଉଛି ବୁଲବୁଲ, ବିଶ୍ୱଜିତ, ରୋହନ, ଜୁଇ, ଶାଲିନୀ, ସଲିନା, ସତ୍ୟ, ନାରାୟଣ, ସୁବ୍ରତ, ସମୀରଣ, ସାବିତ୍ରୀ, ସୁଭଦ୍ରା, ସୁଭି, କୋଳା, କପନ, ଏତିକି।
5: ଠିକ ଅଛି, ତେବେ ବାପି ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
6: ନମସ୍କାର।
5: ନମସ୍କାର।

0: ହ୍ୟାଲୋ,
1: ଆଜ୍ଞା
0: ହଁ ପରିଚୟ ଦିଅନ୍ତୁ ଆପଣଙ୍କର, କିଏ କହୁଛନ୍ତି?
1: ସମ୍ପଦ ସିଂ
0: ସମ୍ପଦ ସିଂ,
1: ଆଜ୍ଞା,
0: ମୟୂରଭଞ୍ଜ।
1: ଖାନୁଆ ହେଉଛି ଘର, ଖାନୁଆ ଘର ବସାଇ ଲୋକ।
0: ଆଚ୍ଛା ସମ୍ପଦ ଭାଇ, କ'ଣ କରନ୍ତି ଆପଣ?
1: ଆଲମାରି କ'ଣ କରେ?
0: କି ପ୍ରକାର ଆଲମିରା ତିଆରି କରନ୍ତି ଆପଣ?
1: ଅଫିସ ଆଲମିରା, ଘରୋଇ ଆଲମିରା, ଡ୍ରେସିଂ ଟେବୁଲ, ଟେବୁଲ
0: ହଁ,
1: ଏଇଟା ସବୁ
0: ତେବେ
1: ତିଆରି ହୁଏ।
0: ଷ୍ଟିଲ ଚଦରରେ
1: ଆଜ୍ଞା,
0: ଆଉ ବିଭିନ୍ନ ସରଞ୍ଜାମ ଦେଇକି ତିଆରି କରନ୍ତି।
1: ହଁ
0: ଆପଣ କେତେ
1: ହଁ,
0: ଦିନ ଏଇ କାମ ସବୁ କରୁଛନ୍ତି, କେତେ ଦିନ ହେବ?
1: ହେଇଗଲା 10-12 ବର୍ଷ ହେଇଗଲା କରୁଛି।
0: କେବଳ ଆଲମିରା ତିଆରି କରନ୍ତି ନା ଆଉ ଅନ୍ୟାନ୍ୟ ସବୁ, ଯେମିତିକି ଟେବୁଲ ତିଆରି କରିବା ଆଉ
1: ହଁ,
0: ଅନ୍ୟାନ୍ୟ ଘରୋଇ ସରଞ୍ଜାମ?
1: ଆଲମିରା ବି କରା ହୁଏ, ଟେବୁଲ କରା ହୁଏ, ଡ୍ରେସିଂ ଟେବୁଲ।
0: ଆଚ୍ଛା, ସେ ସବୁ କୋଉଠୁ ଶିଖିଥିଲେ ଆପଣ?
1: ଚିନି ଶିଖା ହେଇଛି, ଏଠି ଆଗେ ହେଲ୍ପର କରିକିନା ତାପରେ ଏଇଟା ଶିଖୁ।
0: ଆଚ୍ଛା, ତେବେ ମିସ୍ତ୍ରୀ ମାନଙ୍କ ପାଖରୁ ଆପଣ ଦେଖିକି ଶିଖିଛନ୍ତି,
1: ଆଜ୍ଞା,
0: ବହୁତ ବଢିଆ କଥା। କୁହନ୍ତୁ ତେବେ ସମ୍ପଦ ଭାଇ, କ'ଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: ଫୁଲ ଓର କାଣ୍ଟରେ ଯେ କୌଣସି ଗୋଟେ ବିଦ୍ୟା ଦେବେ।
0: ଆଚ୍ଛା, ଫୁଲ ଓର କାଣ୍ଟେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଏଇ ସାଙ୍ଗମାନେ ଅଛନ୍,
0: ନାମ ନେବେ ଯଦି ନିଅନ୍ତୁ।
1: ନାମ ହଉଛି ମଙ୍ଗଲ ସିଂ, ପ୍ରଫୁଲ୍ଲ ମହାତୋ, ଅରୁଣ ମହାତୋ, ବୁଧୁ ସିଂ, ଅଫଲ ସିଂ, ଏତିକି
0: ଠିକ ଅଛି। ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ଆଜ୍ଞା।

0: କାର୍ଯ୍ୟକ୍ରମ ପୁଣି ଏମିତି କଥା ହେବ ପ୍ରତ୍ୟେକ ବୁଧବାର ଅପରାହ୍ନ 4ଟାରେ। ରହୁଛି ଶ୍ରୋତା ବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବରିପଦ, ହ୍ୟାଲୋ।

0: ये विविध भारती है, थोड़ी देर में आप सुनेंगे समाचार।
1: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା। ସମୟ ମଧ୍ୟାହ୍ନ 12। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଆସନ୍ତୁ ଶୁଣିବା ଝୁମର ଗୀତ। ପରିବେଷଣ କରୁଛନ୍ତି ଶିଳ୍ପୀ କ୍ଷୀରଚନ୍ଦ୍ର ମହାନ୍ତ ଏବଂ ସାଥୀ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ପରେ ପରେ ଶୁଣିଲେ କେତୋଟି ଝୁମର ଗୀତ। ପରିବେଷଣ କଲେ କ୍ଷୀରଚନ୍ଦ୍ର ମହାନ୍ତ ଏବଂ ସାଥୀ, ଆକାଶବାଣୀ ବାରିପଦା। ସମୟ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା।

ଏହା ଭିତରେ ତାଙ୍କୁ ପ୍ରତିଷ୍ଠିତ କରାଗଲା ଏବଂ ସେବାୟତ ପୂଜକ ରାଜଗୁରୁ ସମସ୍ତଙ୍କୁ ୟାଙ୍କ ଭିତରେ ଖଞ୍ଜି ଦିଆଯାଇଥିଲା। ତେଣୁ ୟାଙ୍କର ମହିମା ବର୍ଣ୍ଣନା କରିବା ବାଗଦେଶ୍ୱରୀ ମା ଚର୍ଚିକାଙ୍କର କହି ହେବନି। ୟାଙ୍କର ମହିମା ଯିଏ ଅନୁଭବ କରିଛନ୍ତି ମାନସିକ ସ୍ତରରେ ଶାରୀରିକ ସ୍ତରରେ ସେ ହିଁ କେବଳ ୟାକୁ ପରିପ୍ରକାଶ କରିପାରିବେ। ଆଉ ସ୍ୱତନ୍ତ୍ର ବିଶେଷତ୍ୱ ହେଲା ଚର୍ଚିକା ମାଙ୍କ ସହିତ ପୁରୀ ଶ୍ରୀମନ୍ଦିରର ଗଭୀର ସମ୍ପର୍କ ରହିଛି। ଜଗନ୍ନାଥଙ୍କ ପାଖରୁ କିଛି ସ୍ୱତନ୍ତ୍ର ରୂପେ ନୀତି ହୁଏ ଆସି ଏଠି ନୀତି କରାଯାଏ। ତେଣୁ ଚର୍ଚିକା ଆଉ ଜଗନ୍ନାଥ ସାଧା ସିଧା ଭାଷାରେ କହିବାକୁ ଗଲେ ସ୍ୱୟଂ ଦୁର୍ଗା ମାଧବ ରୂପ। ଚିନ୍ତନ ଶକ୍ତି ଦ୍ୱାରା କେବଳ ୟାଙ୍କର ପରିପ୍ରକାଶ କରିହେବ, ଅନ୍ୟତା ବାକ୍ ଶକ୍ତି ଦ୍ୱାରା ୟାକୁ ପରିପ୍ରକାଶ କରିହେବା ଅସମ୍ଭବ।

0: ସୁଧୀର କୁମାର ରଣା ମା ଚର୍ଚ୍ଚିକାଙ୍କ ସେବାୟସୀ। ଆପଣମାନେ ଦେଖୁଥିବା ଏହି ମନ୍ଦିର, ଏହାର ବିଶେଷତ୍ୱ ଏହା କାଠରେ ତିଆରି। ଏହା କୌଣସି ଭାରାରେ ରହି ନାହିଁ, କେବଳ ବାର ଗୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ ଏହି କାଠର କାରୁକାର୍ଯ୍ୟ। କାହିଁ କେଉଁ ପୁରାତନ ଯୁଗରୁ ଏହା ହେଇଛି ତା ବିଷୟରେ ଆପଣ ମହାରଣା ମାନଙ୍କୁ ପଚାରନ୍ତୁ କିମ୍ବା ବିଶ୍ୱକର୍ମ ମାନଙ୍କୁ ପଚାରନ୍ତୁ। ଆମେ ତ ବହୁତ ଲୋକଙ୍କୁ ପଚାରିକି ଯୋଉ କାଠ ଆମର ଖରାପ ହେଇଯାଉଛି ତାକୁ ଆଉ ଥରେ ରିପେୟାର କରିବା ପାଇଁ ଯୋଉଟାକି ସେମାନେ କହିଛନ୍ତି, ଏ କାରୁକାର୍ଯ୍ୟ ଆମେ କୌଣସି ପ୍ରକାର କରିପାରିବୁ ନାହିଁ। ଓଡ଼ିଶାରେ ଅନନ୍ୟ ଏ ମନ୍ଦିର, ଯାହାକି କାଠ କାରୁକାର୍ଯ୍ୟ ଅଛି। ଆମର ତଳମଣ୍ଡପରେ ଯେଉଁ କାରୁକାର୍ଯ୍ୟ ହେଇଛି ସେଠାରେ କୃଷ୍ଣ ଲୀଳା ଏବଂ ରାମଙ୍କ ଲୀଳା ସମ୍ପୂର୍ଣ୍ଣ ରୂପେ ଚିତ୍ରିତ ହେଇଛି। କୃଷ୍ଣଙ୍କର ଜନ୍ମଠାରୁ କଂସ ବଦ୍ଧ ଯାଏଁ, ରାମଙ୍କର ଜନ୍ମଠାରୁ ରାବଣ ବଦ୍ଧ ଯାଏଁ ଚିତ୍ରିତ ହେଇଛି କାଠରେ। ଉପର ମଣ୍ଡପର ଯେଉଁ କାରୁକାର୍ଯ୍ୟ, ଏହା ବିଭିନ୍ନ ଦେବାଦେବୀଙ୍କର ଏବଂ ପୁରାଣ ବର୍ଣ୍ଣିତ କିଛି ତଥ୍ୟ ଉପରେ କାରୁକାର୍ଯ୍ୟ ହୋଇଛି। ଏଠି ଆମର ନାଗପାଶ ହୋଇଛି, ମନ୍ଦିରର ଈଶାନ୍ୟ କୋଣରେ ଏକ ନାଗପାଶ ହୋଇଛି ଯାହା ବିରଳ। ମାଙ୍କର ଆମର ଯେଉଁ ଧ୍ୟାନ ଅଛି, ଧ୍ୟା ଏତ୍ ଖଡ଼ଗ ଧରାଂ ପରା ଭୟକରାଂ ଶୂଳାକ୍ଷ ମାଳ ଶିରଂ ସର୍ପା ଶକ୍ତକରାଂ ରଣା ସୁରସବାଂ ରୂଢ଼ଞ୍ଚ ବୀରାସନାଂ ଦନ୍ତି ଚକାନିଷ୍ଠିକାଂ ହୃଦି ଲସତ୍ ମୁଣ୍ଡାଳିକାଞ୍ଚ ଦେଖିଲଂ ଶ୍ୟାମା ମୁକ୍ତଂ କେଶା କରାଳ ବଦନା ଦିଗ୍ବାସଂ ସଂ ଚର୍ଚ୍ଚିକାଂ। ଏହି ଧ୍ୟାନରେ ମାଙ୍କର ଆଠଟି ଭୁଜରେ ଆୟୁଧ ଏବଂ ମାଙ୍କର ରୂପ ବର୍ଣ୍ଣନା ହେଉଛି। ମା ଗୋଟିଏ ହାତରେ ଖଡ଼ଗ, ଦକ୍ଷିଣ ହସ୍ତରେ ବରାଭୟ ପ୍ରଦାନକାରୀ ମୁଦ୍ରାରେ ଅଛନ୍ତି ଏବଂ ଖଡ଼ଗ ଧରିଛନ୍ତି, ଶୂଳ ଅକ୍ଷ ଧରିଛନ୍ତି, ବାମପଟେ ସର୍ପ, ବାମପଟର ଏକ ହସ୍ତକୁ କନିଷ୍ଠ ଆଙ୍ଗୁଠିକି ମା କାମୁଡ଼ି ଧରିଛନ୍ତି। ସର୍ପ ରୁଧିର ପାତ୍ର, ସଦ୍ୟଛିନ୍ନ ମସ୍ତକ, ରଣାସୁର ସଭା ଉପରେ ଆବିରୂଢ଼ ଦେବୀ ଅଛନ୍ତି। ହୃଦୟରେ ତାଙ୍କର ମୁଣ୍ଡମାଳ, ସଦ୍ୟଛିନ୍ନ ମୁଣ୍ଡମାଳ ଧାରଣ କରିଛନ୍ତି। ମାଙ୍କର ଅତି ଉଗ୍ର ରୂପ ହୋଇଥିଲେ ମଧ୍ୟ ମା ଶାନ୍ତ ରୂପରେ ସମସ୍ତଙ୍କୁ ବରାଭୟ ପ୍ରଦାନ କରନ୍ତି।
1: କେଉଁ ଅନାଦିକାଳରୁ ଏହି ପର୍ଶୁରାମ ପୀଠରେ ବାଙ୍କୀ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଛି ମା ଚର୍ଚ୍ଚିକାଙ୍କ ମନ୍ଦିର। ପ୍ରତିଦିନ ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏଠାକୁ ଆସିଥାନ୍ତି, ମାଙ୍କୁ ନିଜ ନିଜର ମନସ୍କାମନା ଜଣାଇ ପୂଜାର୍ଚ୍ଚନା କରିଥାନ୍ତି।
2: ବିଦ୍ୟୁତ ପ୍ରଭା ପାଠଶାଣୀ ସମସ୍ତ ପରିବାରଙ୍କୁ ନେଇକି ଆସିଛି। ମୋ ହଜବେଣ୍ଡ ଆସିଛନ୍ତି, ପୁଅ ବୋହୂ ଆସିଛି, ଭାଇ ଆସିଛି। ଠାକୁରଙ୍କ ଉପରେ ବହୁତ ବିଶ୍ୱାସ ଅଛି ମୋର, ଆଉ ସେଥିପାଇଁ କି ମୁଁ ଥରେ ଆସିଥିଲି, ତ ସେଥିପାଇଁ ଆଉ ଥରେ ଆସିକି ବୁଲିକି ଯିବା ପାଇଁ ଇଚ୍ଛା ହେଲା। ଅଛି ଯାହା ଆଗକୁ ଯଦି କିଛି ମାଙ୍କର ଆଶୀର୍ବାଦ ଥିବ ହବ ହେଲେ ଆସିବି, ଆଉ ଥରେ ପୁଣି ଆସିବି। ମନ୍ଦିର ବହୁତ ପରିବେଶଟା ବି ବହୁତ ଭଲ ଲାଗୁଛି, ମନ୍ଦିରଟା ବହୁତ ଭଲ ଲାଗୁଛି। ମାଙ୍କର ସାଜସଜା ଦେଖିକି ବହୁତ ମାନେ ମନରେ ବହୁତ ଭକ୍ତି ଆସିଛି।

0: ଆଉ ଥରେ ଆସିକି ବୁଲିକି ଯିବା ପାଇଁ ଇଚ୍ଛା ହେଲା। ଅଛି ଯାହା ଆଗକୁ ଯଦି କିଛି ମାଙ୍କର ଆଶୀର୍ବାଦ ଥିବ ହବ ହେଲେ ଆସିବି ଆଉ ଥରେ ପୁଣି ଆସିବି। ମନ୍ଦିର ବହୁତ ପରିବେଶଟା ବି ବହୁତ ଭଲ ଲାଗୁଛି, ମନ୍ଦିରଟା ବହୁତ ଭଲ ଲାଗୁଛି। ମାଙ୍କର ସାଜସଜା ଦେଖିକି ବହୁତ ମାନେ ମନରେ ବହୁତ ଭକ୍ତି ଆସୁଛି।
1: ସୋନାଲିସ ସାହୁ ପାଙ୍କି ତୁଳସୀପୁରରୁ ଆସିଛି। ମୁଁ GNM ନର୍ସିଂ କରୁଛି ଜଗତସିଂହପୁରରେ। ମାଙ୍କ ମନ୍ଦିର ତ ଆମ ଏଇଠା ଜାଗା, ମାଙ୍କ ଉପରେ ବହୁତ ବିଶ୍ୱାସ ଅଛି। ବି ଏମିତି ଏକ୍ଜାମ୍ ପାଇଁ ବହୁତ ଥର ଆସିଛି, ଏକ୍ଜାମ୍ ବି ମୋର ଭଲ ସକ୍ସେସ୍ ହେଇଛି, ପରୀକ୍ଷା ଭଲ ହେଇଛି, ମୋର ବହୁତ ଭଲ ହେଇଛି, ମାଙ୍କ ଉପରେ ଇଏ କରେଇଛି କି।

0: ମାଙ୍କର ଦୈନନ୍ଦିନ ନୀତିକାନ୍ତି ମଧ୍ୟରେ ରହିଛି ନିୟମିତ ପୂଜା ଉପାସନା। ପ୍ରତ୍ୟହ ଭୋର 4ଟାରୁ ପହଡ଼ ଖୋଲେ, ଦ୍ୱିପହର ଧୂପ ପରେ ଥରେ ଏବଂ ଶେଷରେ ରାତିରେ ବଡ଼ ସିଂହାର ପରେ ପହଡ଼ ବନ୍ଦ ହୁଏ। ଏ ସମୟ ମଧ୍ୟରେ ମାଙ୍କର 4 ଧୂପ ଅନୁଯାୟୀ ଭୋଗରାଗ ଲାଗି ହୁଏ।
1: ମନ ଆଜ୍ଞା ଧରଣା ମାଙ୍କର ଆଜ୍ଞା ଭୋରୁ ପହଡ଼ ଖୋଲା ହବ, ମାଙ୍କର ମଙ୍ଗଳ ଆଳତି ହବ, ମଙ୍ଗଳ ଆଳତି ହେଇକି ତାପରେ ହଳଦୀ ଚୁଆ ସବୁ ଗୋଳା ହବ, ଗୋଳା ହେଲା ପରେ ମାଙ୍କର ବେଶ ଖୋଲା ହବ। ଖୋଲା ହେଲା ସାରା ପରେ ଆଜ୍ଞା ମା ଗାଧେଇବେ, ସ୍ନାନ କରିବେ, ସ୍ନାନ କଲା ପରେ ଲୁଗାପଟା ତାଙ୍କର ଫୁଲ ଫୁଲ ସବୁ ପିନ୍ଧିବେ। ପିନ୍ଧିଲା ପରେ ଆଜ୍ଞା ଦ୍ୱାରପାଳ ଭୋଗ ହବ, ସୂର୍ଯ୍ୟଙ୍କ ପୂଜା ହବ। ହେଇସାରିଲା ପରେ ବାଳ ଭୋଗ ହେଇକି ଆମର ଇଆଡ଼େ ଚୁଲି ଲାଗିବ, ଖେଚୁଡ଼ି ହବ, ଡାଲମା ହବ, ଖଟା ହବ, ଶାଗ ହବ। ହେଇକି 9:30 ଭିତରେ ଆଜ୍ଞା ମାଙ୍କ ଧୂପ ହବ। ତାପରେ ଆଜ୍ଞା ଆମର ଭୋଗରାଗ ଯୋଉ ଯାତ୍ରୀ ଆସିବେ ସବୁ ଭୋଗରାଗ ହବ ଆଉ କ'ଣ। ତାପରେ 12 ବେଳକୁ ଆଜ୍ଞା ମାଙ୍କର ଆଉ ଥରେ ସ୍ନାନ କରିବେ। ତାପରେ ବେଶ ସରିଲା ପରେ ମାଙ୍କର ଦ୍ୱିପହର ଧୂପ ହବ। ଏଠାରେ କ୍ଷୀରି, କାକେରା, ଖେଚୁଡ଼ି, ଡାଲମା, ଖଜା ପୂଜା ହେଇକି ଆଜ୍ଞା ମାଙ୍କର ପହଡ଼ ପଡ଼ିବ। ପହଡ଼ ପଡ଼ି ସାରିଲା ପରେ ଆଜ୍ଞା 5 ବେଳକୁ ମାଙ୍କର ପହଡ଼ ଫେଣି ଖୋଲା ହବ। ଖୋଲା ହେଇ ସାରିଲା ପରେ ଦେଉଳ ଧୁଆଧୁଇ ହବ। ହେଇସାରିଲା ପରେ ଆଜ୍ଞା ସନ୍ଧ୍ୟା ଆଳତି ହବ, ସନ୍ଧ୍ୟା ଆଳତି ଖାଲି ଅର୍ଣ୍ଣ ପୂଜା ହବ। ତାପରେ ରାତି 9:00 ଦେଉଳ ଧୁଆଧୁଇ ହେଇକି ଦହି ପଖାଳ, ପଣା, ଖଜା ପୂଜା ହେଇକି ମାଙ୍କର ଧୂପ ବନ୍ଦ ହବ। ମାଙ୍କର ସେଜ ପଡ଼ିବ, ତାପରେ ପହଡ଼ ପଡ଼ିବ।

0: ମାଆଙ୍କ ମହିମା ଅପାର। ନିଜ ସନ୍ତାନର ଦୁଃଖ ବୁଝିବାକୁ ସତେ ଯେମିତି ମା ସଦା ପ୍ରକଟିତ।
1: ମାଆଙ୍କ କୃପା କୌଣସି ଯାତ୍ରୀ ବା ମାନସିକଧାରୀ କହିବ। ବହୁ ଲୋକ ଆସୁଛନ୍ତି, ନଡ଼ିଆଟିଏ କିମ୍ବା ଗୁଆଟିଏ ଏଇଠି ବସେଇକି ଯାଉଛନ୍ତି ଏବଂ ତାଙ୍କ ମାନସିକ ପୂରଣ ହେଲେ ସେମାନେ ଆସି ମାଆଙ୍କ ପାଖରେ ଭୋଗ କରି ତାଙ୍କ ମାନସିକ ନଡ଼ିଆ ଏବଂ ଗୁଆ ଉଠେଇ ନିକଟସ୍ଥ ରେଣୁକା ନଦୀ କିମ୍ବା ମହାନଦୀରେ ତାହାକୁ ଉଜ୍ଜେଇ ଯାଇ ଏଠାରେ ଯାଉଛନ୍ତି। ଅଷ୍ଟକିଳା ଯେଉଁ ଅଛି ଆମର ଅଷ୍ଟଚଣ୍ଡୀ ବା ଅଷ୍ଟକିଳା, ତାହା ମଧ୍ୟରୁ ଚର୍ଚ୍ଚିକା ଅନ୍ୟତମ। ଦେବତାମାନଙ୍କୁ ଯିଏ ଚର୍ଚ୍ଚା କରି ଏଇ ନାମ ପାଇଛନ୍ତି ଚର୍ଚ୍ଚିକା, ଦେବତାମାନଙ୍କ ଦ୍ୱାରା ଚର୍ଚ୍ଚିତ ହେଇଛନ୍ତି ଓ ଦେବତାମାନଙ୍କ ଚର୍ଚ୍ଚା କରି ଏ ଚର୍ଚ୍ଚିକା ହେଇଛନ୍ତି। କାହିଁ କେତେ ଦିନରୁ ମାଆ ଚର୍ଚ୍ଚିକା ଏଠି ଅବସ୍ଥାନ କରିଛନ୍ତି। ଏ ହେଉଛି ରୁଚିକ ଗିରି, ଯମଦଗ୍ନିଙ୍କ ବାପାଙ୍କ ନାଁ ରୁଚିକ, ପର୍ଶୁରାମ କ୍ଷେତ୍ର ଇଏ ମାଆଙ୍କର ପ୍ରତିମୂର୍ତ୍ତି ପର୍ଶୁରାମଙ୍କ ସରମୁନରେ ଅଙ୍କା ଯାଇଛି। ଏଇଠାରେ ପର୍ଶୁରାମ ତପସ୍ୟା କରି ତାଙ୍କ ମାତୃହନ୍ତା ଅଭିଶାପରୁ ମୁକ୍ତି ପାଇଥିଲେ। ଯମଦଗ୍ନିଙ୍କ ବାପାଙ୍କ ନାମରେ ଏ ପାହାଡ଼ ନାମିତ ରୁଚିକ ପାହାଡ଼, ତଳେ ବୋହିଯାଉଛି ରେଣୁକା ନଦୀ, ତାଙ୍କ ମା ନାଁରେ ନାମିତ ହେଉଛି ରେଣୁକା ନଦୀ। ଏଠାରେ ପାଞ୍ଚ ମହାଦେବ ଅଛନ୍ତି, ଜଗନ୍ନାଥ ମନ୍ଦିର, ମା ମଙ୍ଗଳାଙ୍କ ମନ୍ଦିର ଏବଂ ରଘୁନାଥ ମନ୍ଦିର, ସନ୍ତୋଷୀ ମାଙ୍କ ମନ୍ଦିର, ତ୍ରିନାଥ ମନ୍ଦିର ମଧ୍ୟ ଏଠାରେ ଅଛି। ଜଗନ୍ନାଥଙ୍କର ରଥ ଯେତେବେଳେ ପ୍ରଥମେ ଆରମ୍ଭ ହୁଏ, ଆପଣ ଦେଖିବେ ଚର୍ଚ୍ଚିକାଙ୍କ ଠାରୁ ଆଜ୍ଞାମେଳ ଆସିଥାଏ। ଯେ ଚର୍ଚ୍ଚିକାଙ୍କ ଠାରୁ ଆଜ୍ଞାମେଳ ଯାଇ ରଥ କାର୍ଯ୍ୟ ଆରମ୍ଭ ହେଲା, ଏହା ହେଉଛି ଜଗନ୍ନାଥଙ୍କ ସାଙ୍ଗେ ସମ୍ପର୍କ ମାଆଙ୍କର। ଜଗନ୍ନାଥଙ୍କ ପାଖରେ ଗୋଟେ ସ୍ୱତନ୍ତ୍ର ଭୋଗ ପ୍ରତ୍ୟେକ ଦିନ ମାଆଙ୍କ ପାଇଁ ଅର୍ପଣ କରାଯାଏ, ପୂଜା କରାଯାଏ, ଏହା ବିଦିତ ଅଛି। ଆଉ ଜଗନ୍ନାଥ ମନ୍ଦିର ସେବାରେ ବି ଅଛି ଏହା, କୌଣସି ସାଧାରଣ ବ୍ୟକ୍ତି ଏଠୁ କେବେ ଖାଲି ହାତରେ ଫେରିଯାଏନି। ମାଆ ତା ପଣତରେ କିମ୍ବା ଝୁଲିରେ କିମ୍ବା ଅଞ୍ଜଳିରେ କିଛି ନା କିଛି ଦେଇଛି, କାହାକୁ ଖାଲି ହାତରେ ଫେରାଇ ଦେଇନାହିଁ କି କେହି ଏଠାରୁ ଫେରିଯାଇ ନାହିଁ।

0: ଦେବୀ ଏଠାରେ ଚାମୁଣ୍ଡା ରୂପରେ ପୂଜିତା। ଅନ୍ୟାନ୍ୟ ପୂଜା ବ୍ୟତୀତ ଏଠାରେ ମାଙ୍କର ନବଦିନାତ୍ମକ ପୂଜା ଓ ଷୋଳଦିନାତ୍ମକ ପୂଜା ଯଥାବିଧି ନିଷ୍ଠାର ସହିତ ପାଳିତ ହୁଏ। ମହାବିଷୁବ ସଂକ୍ରାନ୍ତିରେ ଝାମୁଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ।
1: ବର୍ଷକ ଭିତରେ ଯୋଡ଼ିଆ ପର୍ବ, ବାସନ୍ତିକ ପର୍ବ ଏବଂ ଶାରଦୀୟ ପର୍ବ ଏହାର ମୁଖ୍ୟ ଆକର୍ଷଣ। ଶାରଦୀୟ ପର୍ବରେ ଷୋଳ ଦିନ କାଳ ପୂଜା ଯଥାବିଧି ସହକାରେ ମନ୍ଦିର ଉପରେ କରାଯାଏ, ଆଉ ବିଶେଷ ବ୍ରାହ୍ମଣଙ୍କୁ ରାଜଗୁରୁ ରୂପେ ବରଣ କରାଯାଇ ଏଠାରେ ପୂଜା ଅର୍ଚ୍ଚନା କରାଯାଇଥାଏ। ସେବାୟତମାନେ ଏବଂ ମନ୍ଦିରର ଅନ୍ୟ ପୂଜକମାନେ ଏମାନଙ୍କୁ ସହାୟତା ଏଥିରେ କରିଥାନ୍ତି। ନବପତ୍ରିକା ବାସନ୍ତିକ ପୂଜାରେ ନଅ ଦିନ ଧରିକି ଏ ପୂଜା କରାଯାଏ। ତେଣୁ ମାଙ୍କର ସେହିପରି ପଣା ସଂକ୍ରାନ୍ତି ଦିନ ୟାଙ୍କର ହିନ୍ତି ବଡ଼ ପର୍ବ।
0: ମନ୍ଦିର ପ୍ରତିଷ୍ଠା ସମୟରୁ ଏଠାରେ ଦେବୀଙ୍କର ସେବା ପୂଜା ପାଇଁ ବିଭିନ୍ନ ବର୍ଗରେ ସେବାୟତମାନେ ଯେମିତିକି ରାଜଗୁରୁ, ପୂଜକ, ବାଦ୍ୟକାର ଏବଂ ମାଳି ପ୍ରଭୃତି ନିୟୋଜିତ ହୋଇଛନ୍ତି। ଶ୍ରଦ୍ଧା ଏବଂ ନିଷ୍ଠାର ସହିତ ସେମାନେ ମାଙ୍କ ଆରାଧନାରେ ଏବଂ ସେବା ପୂଜାରେ ଲାଗି ରହିଥାନ୍ତି।
2: ମୋ ନାଁ ଗୁଲଲତା ମହାପାତ୍ର, ଘରକୁ ଆସୁ, ଖାଇ ପିଇକିରି ମଣ୍ଡପକୁ ଆସିକିରି ଫୁଲନ୍ତୁ। ଇଏ 50 ମାଙ୍କର ତ ସବୁ ସକଳ ମହିମା ସବୁ ତାହାରି ପାଦ ତଳେ, ତାକୁ ଧ୍ୟାନ କଲେ ସବୁ ମହିମାର ଫଳ ପାଇବେ। ଆମେ ଆଉ ମନୁଷ୍ୟ କଣ କହିବା, ଆମେ ମହା ଗରିବ ଥିଲୁ, ଏଇନେ କୋଠା ଉପରେ କୋଠା ମାଙ୍କର ଆଜ୍ଞାରେ ଆମ ମାଳି ସାହି ଯାକ କରିଛୁ। କିଲେ ଚାଉଳ କାଠ ବିଡ଼ାଟିଏ ମୋ ପୁଅ ଗିରସ୍ତ ଆଣିକିରି ଆମକୁ ଚଳେଇକି ରଖିଥିଲେ, କିନ୍ତୁ ଆମ ଗାଁରେ ଏଇନା ଆଉ କୋଉଠି ଆପଣ ନୟ କରିକି ଦେଖନ୍ତୁ କାହାର ଚାଳ ନାହିଁ ସେଇ ମା ଆଜ୍ଞାରୁ, ଆଉ ଆମେ ତା ପାଦ ତଳେ ପଡ଼ିଛୁ। ସେ ଆମକୁ ବହୁତ ସୁଖରେ ରଖିଛନ୍ତି। ଥରେ ଏମିତି ଆମର ହେଇଥିଲା, ଆମ ମା ଅନ୍ୟବେଳେ ମୁଣ୍ଡମାଳ ଲଗାନ୍ତିନି, କିନ୍ତୁ ମହାଅଷ୍ଟମୀ ଦିନ ମୁଣ୍ଡମାଳ ଲଗାନ୍ତି। ସେଦିନ ଯୋଉ ଫିଲ୍ମ ସୁଟିଂ ହେଲା, ମୁଣ୍ଡମାଳ ମୋ ପୁଅ ପିନ୍ଧେଇକିରି ମାଜଣା କଲା, ନୀଳ ବି ସେଥିରେ ଥିଲା ଭିତରେ ମାଜଣା କଲେ, ତେଣୁ କରି ତା ପୁଅ ହେପଟେ ଦେଖିଲା ବସିକି ଗଛରୁ ପଡ଼ିକିରି ମୋ ଶୋଇଗଲା। ମୋ ନାତି 4 ମାସର ନାତି ହେଇଛି କି 6 ମାସର ନାତି ହେଇଛି, ସିଏ ହାଡ଼େ ଘରେ ଝାଡ଼ା ବାନ୍ତି ହେଇଗଲାଣି। ପୁଅକୁ ନାତିକି ଧରିକି ଏପଟେ ଆଣିକିରି ମାଆକୁ ମୁଣ୍ଡିଆ ମାରିକି ତା କରିବାରୁ ମୋ ନାତିକି ରଖିଲେ, ଆମେ ମାଆକୁ ସେଇଦିନ ମୋତେ ସେଇ ରଖିଛି।

0: ମନ୍ଦିରର ରକ୍ଷଣାବେକ୍ଷଣର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କ୍ଷୋଭ ପ୍ରକାଶ କରନ୍ତି ସେଠାକାର ସେବାୟତ ଏବଂ ଭକ୍ତମାନେ। ଯାହା କରାଯାଇପାରିଲେ ମାଙ୍କ ପୀଠକୁ ଦର୍ଶନାର୍ଥୀଙ୍କ ଆସିବା ଅଧିକରୁ ଅଧିକ ହୋଇପାରିବ ବୋଲି ସେମାନେ ମତ ଦିଅନ୍ତି।
1: ଚଚିକାଙ୍କ ମନ୍ଦିର ଓଡ଼ିଶାର ଅନ୍ୟତମ ଦୈବୀପୀଠ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆମର ଦର୍ଶନୀୟ ସ୍ଥାନର ମାନ୍ୟତା ପାଇନାହିଁ। ସରକାରଙ୍କ ତରଫରୁ ଯଦି ଏହା ଉପରେ ଗୁରୁତ୍ୱ ଦିଆଯାଆନ୍ତା ଏବଂ ଏହାକୁ ଦର୍ଶନୀୟ ସ୍ଥାନର ମାନ୍ୟତା ଦିଆଯାଆନ୍ତା ଏହି ପୀଠର ପାରିପାର୍ଶ୍ୱିକ ଜିନିଷର ଉନ୍ନତି ହୋଇପାରନ୍ତା।
2: ମୋର ନାଁ ନବକିଶୋର ମହାପାତ୍ର। ମୁଁ ଏଇ ବାଙ୍କୀର ନିକଟ ଏକ ଗ୍ରାମରୁ ମାଙ୍କ ଦର୍ଶନ ପାଇଁ ବର୍ତ୍ତମାନ ଆସିଅଛି। ମୁଁ ଯାହା ଦେଖୁଛି ଏଠିକାରେ ଆଜି ବହୁତ ସମାଗମ ହେଇଛି ଯାତ୍ରୀମାନଙ୍କର। ଇଏ ଏପରି କ୍ଷେତ୍ର ସବୁ ସମୟରେ କାହୁଁ କାହୁଁ ଜାଗାରୁ ସବୁ ଆସିକି ଏଠି ରୂଢ଼ ହୁଅନ୍ତି ଏବଂ ଦର୍ଶନ କରନ୍ତି ଏବଂ ଯାହା ମାନସିକ ଧରିକି ଆସନ୍ତି ପ୍ରାୟତଃ ସେମାନେ ହାସଲ କରନ୍ତି ବୋଲିକି ଏଇଟା ଜଣାଯାଏ। ଇଏ ଶକ୍ତିପୀଠମାନଙ୍କରେ ଇଏ ଯେଉଁ ଚର୍ଚିକା କ୍ଷେତ୍ର ଇଏ ଅନ୍ୟତମ। ଏଙ୍କର ମହିମା ବହୁତ। ବର୍ତ୍ତମାନ ଦେଖାଯାଉଛି ଅନ୍ୟାନ୍ୟ ମନ୍ଦିର ଭଳିଆ ଏଇଟା ପର୍ଯ୍ୟଟନସ୍ଥଳୀର

0: ମାନ୍ୟତା ପାଇ, କାରଣ ଇଏ ହେଉଛି ରାଜ୍ୟ ଦେବୋତ୍ତର ବୋର୍ଡ ଅଧୀନରେ ଇଏ କାର୍ଯ୍ୟ କରୁଛି। ଏ କାର୍ଯ୍ୟ କରିବା ଭିତରେ ଯେ ଠିକ୍ ଭାବରେ ମନ୍ଦିର ପରିଚାଳନା ହେଇପାରୁନ ବୋଲି ଆମେ ଅନୁଭବ କରୁଛୁ। ମୋର ଗୋଟେ ନିଜସ୍ୱ ଅନୁଭୂତି ଥିଲା, ମୁଁ ଚାକିରି କ୍ଷେତ୍ରରେ ମୁଁ ଥିବା ସମୟରେ ଗୋଟେ ବିପଦ ମୋ ଉପରେ ଆସିଲା ଉପରିସ୍ଥ କର୍ମଚାରୀଙ୍କର, କିନ୍ତୁ ମୁଁ ମାଆଙ୍କୁ ସ୍ମରଣ କରିଥିଲି ଯେ ମାଆ ମୋତେ ତୁ ଏଥିରୁ ରକ୍ଷା କର, କାହିଁକି ନା ମୁଁ ଏଥିରେ ସମ୍ପୃକ୍ତ ନାହିଁ। ସେ ଜିନିଷଟା ରାଜକନିକାରେ ଥିବା ଭିତରେ ସେ ଆପେ ଆପେ କୁଆଡ଼େ ଦୂରେଇଗଲା। ଉପରିସ୍ଥ କର୍ମଚାରୀମାନେ ଦେଖିଲେ ଯେ ଏ ଲୋକଟିର କିଛି ନାହିଁ, କିନ୍ତୁ କିଛି ମାନେ ଇଏ ଲୋକମାନଙ୍କର ଦୁଷ୍ଟ ପ୍ରକୃତ ଲୋକମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଉପରିସ୍ଥ କର୍ମଚାରୀ ଏହାକୁ ଟାଳଟୁଳ ନୀତିରେ ମୋ ଉପରେ ମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହିଁଥିଲେ, ଯାହାଫଳରେ ସେ ନିରର୍ଥକ ହେଲା।
1: ସନ୍ଧ୍ୟା ନଇଁ ଆସୁଥିଲା, ମା ଚର୍ଚିକାଙ୍କ ପୀଠରେ ସନ୍ଧ୍ୟା ଆଳତି ପାଇଁ ଆୟୋଜନ ଆରମ୍ଭ ହୋଇଯାଇଥିଲା ଏବଂ ଆମର ସେଠାରୁ ବିଦାୟ ନେବାର ସମୟ ଆସି ପହଞ୍ଚି ଯାଇଥିଲା। ମାଙ୍କୁ ଆମର ଭକ୍ତିପୂତ ପ୍ରଣତି ଜଣେଇ ମା ଚର୍ଚିକାଙ୍କ ପୀଠରୁ ଆମେ ଫେରି ଆସିଥିଲୁ। ସର୍ବମଙ୍ଗଲ୍ୟ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ। ମା ତମେ ଜଗତ ଜନନୀ ସଙ୍କଟ ହାରିଣୀ ଅଭୟଦାୟିନୀ, ତମେ ସକଳ ଶକ୍ତିର ଆଧାର, ତମକୁ ଆମର କୋଟି ପ୍ରଣାମ। ଶୁଣିଲେ ଆମର ବିଶେଷ ଉପସ୍ଥାପନା ଆମ ଐତିହ୍ୟ ବାଙ୍କୀର ମା ଚର୍ଚିକା ମନ୍ଦିର, ପ୍ରଯୋଜନା କରିଥିଲେ ସୁମିତ୍ରା ମହାପାତ୍ର।

ତାହେଲେ ଭଉଣୀ ଆଜି ତ ସମୟ ହୋଇଯାଇଛି ଆମର ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ତେବେ କାର୍ଯ୍ୟକ୍ରମର ବିଦାୟ ନେବା ପୂର୍ବରୁ ସେଇ ଅନୁରୋଧ, ମତାମତ ଜଣେଇ ଆମକୁ ଚିଠି ଖଣ୍ଡେ ନିହାତି ଲେଖିବେ। ଆମର ଠିକଣା ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତାହେଲେ ଭଉଣୀ ଆଜିର ନାରୀମହଲରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ನಾರಿಮಾಲ ಸಸಹಲ
1: ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ ଉଭୟ ଖାଇଲେ ଇଟାଲିଆନ୍ କୁଇଜିନ୍ ୱେଟର ଫୋପାଡ଼ିଲା ସ୍ପିନ୍ 4000ର ବିଲ୍ ଆସିଲା ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ୍ ରିୟା ହେଇଗଲା କୁଲ୍ ଆଉ କଲା ଡିଜିଟାଲ୍ ପେମେଣ୍ଟ ଆପଣ ବି କ୍ୟୁଆର୍ କୋଡ୍ ସ୍କାନ୍ କରିକି ୟୁପିଆଇରେ କରନ୍ତୁ ପେମେଣ୍ଟ ଡିଜିଟାଲ୍ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଭ୍ର ପ୍ରତି ଟୁର୍ଣ୍ଣାମେଣ୍ଟ
2: ଭାରତ କରେ ଡିଜିଟାଲ୍ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଦିନ ନେଣ ଦେଣ

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବଜି 50 ମିନିଟ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍ ଓ ଦେଶର ବିଭିନ୍ନ ପ୍ରତିଷ୍ଠାନର ସଫଳତା ଆଧାରରେ ବିକଶିତ ଭାରତ ଯାତ୍ରା ଗତିଶୀଳ ହୋଇଛି କହିଲେ ଉପରାଷ୍ଟ୍ରପତି। ଦେଶରେ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ନେଇ କାର୍ଯ୍ୟକାରୀ ହେଉଥିବା ପିଏମ୍ ସେତୁ ଯୋଜନା ପୂରଣ କରିଛି ଏକ ବର୍ଷ। ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର, ଆସନ୍ତା ମଙ୍ଗଳବାର ମତଗ୍ରହଣ। ୟେମେନ୍ ସେନା ଆକ୍ରମଣରେ 260 ହୁତି ବିଦ୍ରୋହୀଙ୍କ ମୃତ୍ୟୁ ଏବଂ ଆଜି ଉଦ୍ଯାପିତ ହେଉଛି ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026। 85 ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍ ଏବଂ ଦେଶର ବିଭିନ୍ନ ପ୍ରତିଷ୍ଠାନର ସଫଳତା ଆଧାରରେ ବିକଶିତ ଭାରତ ଯାତ୍ରା ଗତିଶୀଳ ହୋଇଛି। ନୂଆଦିଲ୍ଲୀରେ ଆଜି ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନର 58ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି ନିବେଶକଙ୍କ ବିଶ୍ୱଭାଜନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୈତିକ ରାଷ୍ଟ୍ର ହେବା ସହ ଦ୍ରୁତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରବେଶ କରୁଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଉଦ୍ୟୋଗ କ୍ଷେତ୍ରର ପ୍ରଶାସନିକ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଉପରାଷ୍ଟ୍ରପତି ଏହି ଅବସରରେ ଆଲୋକପାତ କରିଛନ୍ତି। ଆତ୍ମନିର୍ଭର ଭାରତ ଗଠନରେ ଏଭଳି ପ୍ରତିଷ୍ଠାନର ସାମୂହିକ ପ୍ରୟାସ ଦେଶକୁ ବିଶ୍ୱର ସର୍ବବୃହତ୍ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ କରିପାରିବ ବୋଲି ଉପରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଦେଶର ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଦକ୍ଷତା ଓ ନିବର୍ତ୍ତନ କରିଛି। ଶିଳ୍ପ ନେତୃତ୍ୱାଧୀନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ତାଲିମ ଭିତ୍ତିଭୂମିକୁ ଉନ୍ନତ ସହ ଦକ୍ଷତା ସମ୍ପନ୍ନ କର୍ମଶକ୍ତି ପ୍ରସ୍ତୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ମୋଟ 60,000 କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରେ 30,000 କୋଟି ଟଙ୍କା କେନ୍ଦ୍ରୀୟ ଅର୍ଥ, 20 ରାଜ୍ୟ ସରକାରଙ୍କ 1,000 କୋଟି ଟଙ୍କା ଏବଂ ଶିଳ୍ପୋଦ୍ୟୋଗ କ୍ଷେତ୍ରର 10,000 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନର ବିଦ୍ୟାର୍ଥୀଙ୍କ ପାଇଁ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବିଭିନ୍ନ କ୍ଷେତ୍ରରେ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ଯୋଜନା ଅଧୀନରେ ପାଠ୍ୟକ୍ରମର ଅବଧି 6 ମାସରୁ 2 ବର୍ଷ ପର୍ଯ୍ୟନ୍ତ ରହିଛି। ତାଲିମ ମହାନିର୍ଦ୍ଦେଶାଳୟ ଅଧୀନରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏ ପର୍ଯ୍ୟନ୍ତ ଦେଶରେ 13,000ରୁ ଅଧିକ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନ ରହିଛି। 2014 ତୁଳନାରେ ଏ କ୍ଷେତ୍ରରେ 42% ବୃଦ୍ଧି ଘଟିଛି। 2025-26 ଶିକ୍ଷାବର୍ଷ ଆଇଟିଆଇ ପ୍ରତିଷ୍ଠାନ ଉପରେ 14,70,000 ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି।

0: ଯୋଜନାର କାର୍ଯ୍ୟାନ୍ୱୟନ ଲକ୍ଷ୍ୟ ନେଇ ଏକ ଜାତୀୟ ପରିଚାଳନା କମିଟି ଗଠନ କରାଯାଇଛି। ଆଇଟିଆଇ କ୍ଲଷ୍ଟରରେ ପିଏମ୍ ସେତୁ ଯୋଜନାକୁ ପାଇଲଟ୍ ପ୍ରକଳ୍ପ ଭାବେ ଦେଶବ୍ୟାପୀ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ 14 ଆଇଟିଆଇ କ୍ଲଷ୍ଟର ପାଇଁ 3446 କୋଟି ଟଙ୍କାରୁ ଅଧିକ ନିବେଶ ଯୋଜନାକୁ ଅନୁମୋଦନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଆସାମର ଲୋକପ୍ରିୟ ଗୋପୀନାଥ ବରଦଲୋଇ ଆନ୍ତର୍ଜାତିକ ବିମାନ ବନ୍ଦର ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଆସାମର ଲୋକପ୍ରିୟ ଗୋପୀନାଥ ବରଦଲୋଇ ଆନ୍ତର୍ଜାତିକ ବିମାନ ବନ୍ଦର ଏକ ଆଞ୍ଚଳିକ ପରିବହନ କେନ୍ଦ୍ରରୁ ଆନ୍ତର୍ଜାତିକ ବିମାନ ପ୍ରବେଶ ପଥରେ ପରିଣତ ହୋଇଛି। ଉତ୍ତର ପୂର୍ବ ଭାରତରେ ଆର୍ଥିକ ଓ ସାଂସ୍କୃତିକ ନବଜାଗରଣକୁ ଏହି ବନ୍ଦର ପ୍ରେରଣା ପ୍ରଦାନ କରୁଛି। ସରକାରଙ୍କ ଆକ୍ଟ ଇଷ୍ଟ ନୀତି ଅଧୀନରେ ବିକଶିତ ହୋଇଥିବା ଏହି ବିମାନ ବନ୍ଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତବର୍ଷ ଡିସେମ୍ବର 20 ତାରିଖରେ ଉଦ୍ଘାଟିତ ହୋଇଛି। ଟର୍ମିନାଲ୍ର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏଭଳି ଭିତ୍ତିଭୂମି ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବ।
1: ଇନଫ୍ରାଷ୍ଟ୍ରକ୍ଚର କେ ଇସ୍ ବିକାଶ କା ବହୁତ ବଡ଼ା ସନ୍ଦେଶ ଭାରତ କି ବିକାଶ ଯାତ୍ରା କି ପହଚାନ ବନ ରହା ହୈ। ଇସେ ଉଦ୍ୟୋଗୋଙ୍କୁ ବଢ଼ାବା ମିଲତା, ଲୋକାଲ ପ୍ରଡକ୍ଟ କୁ ଦୁନିଆ ଭର ମେ ପହଞ୍ଚାନେ କା ରାସ୍ତା ଖୁଲତା ହୈ। ଔର ସବସେ ବଡ଼ା ଭରୋସା ଉସ ଯୁବା କୁ ମିଲତା ହୈ ଜିସକେ ଲିଏ नए अवसर पैदा होते। और इसलिए आज हम असम को असीम संभावनाओं की इस उड़ान पर आगे बढ़ते देख रहे हैं।
0: आपण माने संवाद सुनुचंती आकाशवाणी रु। ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ଶେଷ ହେଉଛି। ଆସନ୍ତା ମଙ୍ଗଳବାର ଦିନ ସେଠାରେ ଭୋଟ୍ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଆଜି ନନ୍ଦୀଗ୍ରାମଠାରେ କେତେକ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ରେଜିନଗରରେ ମଧ୍ୟ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଏ ଦିଗରେ ମିଳିଥିବା ସଫଳତା ସରକାରଙ୍କ ପ୍ରୟାସକୁ ପ୍ରତିପାଦନ କରିଛି। ଆଜି ଆସନ୍ତୁ ଶୁଣିବା ଏ ସମ୍ପର୍କରେ।
2: 1967 ମସିହାରେ ପଶ୍ଚିମବଙ୍ଗର ନକ୍ସଲବାଡ଼ିରୁ ଆରମ୍ଭ ହୋଇଥିବା ନକ୍ସଲ ଆନ୍ଦୋଳନ ପ୍ରାୟ 5 ଦଶନ୍ଧି ଧରି ଦେଶର ମଧ୍ୟଭାଗରେ ରାଜ୍ୟର ପ୍ରଶାସନିକ ପଦକ୍ଷେପକୁ ଆହ୍ୱାନ ଦେଇ ଆସୁଥିଲା। ଏହି ଅଞ୍ଚଳକୁ ରେଡ୍ କରିଡର ବୋଲି କୁହାଯାଉଥିଲା। 2010 ମସିହା ଏପ୍ରିଲରେ ଛତିଶଗଡ଼ର ଦନ୍ତେୱାଡ଼ାରେ ମାଓବାଦୀମାନେ ସିଆର୍ପିଏଫ୍ର ଏକ ପେଟ୍ରୋଲିଂ ଦଳ ଉପରେ ଆକ୍ରମଣ କରି 76 ଜଣ ଯବାନଙ୍କୁ ହତ୍ୟା କରିଥିଲେ। 2014 ସୁଦ୍ଧା ଦେଶର 126 ଜିଲ୍ଲା ନକ୍ସଲ ପ୍ରଭାବିତ ଅଞ୍ଚଳ ତାଲିକାରେ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ନକ୍ସଲବାଦ ମୁକାବିଲା ପାଇଁ ସୁରକ୍ଷା ଅଭିଯାନ ଓ ଗୁଇନ୍ଦା କାର୍ଯ୍ୟକୁ ସଡ଼କ, ବିଦ୍ୟାଳୟ, ମୋବାଇଲ୍ ଟାୱାର ଏବଂ ବ୍ୟାଙ୍କ ଋଣ ଭଳି ବିକାଶମୂଳକ ପଦକ୍ଷେପ ସହ ଯୋଡ଼ାଯାଇଥିଲା। ଫଳରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସରକାରୀ ବ୍ୟବସ୍ଥା ଓ ବିକାଶ ପହଞ୍ଚପାରିଥିଲା। ମାଓବାଦୀଙ୍କ ଆତ୍ମସମର୍ପଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ବର୍ଷକୁ ଏହି ସଂଖ୍ୟା 421ରୁ ବୃଦ୍ଧି ପାଇ 6558ରେ ପହଞ୍ଚିଥିଲା। ଗତ ମାର୍ଚ୍ଚ 30 ତାରିଖରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ଆଉ କୌଣସି ଜିଲ୍ଲା ନକ୍ସଲ ପ୍ରଭାବିତ ହୋଇ ରହିନାହିଁ ବୋଲି ସଂସଦରେ ଘୋଷଣା କରିଥିଲେ। ଦୀର୍ଘଦିନ ଧରି ଦେଶର ମଧ୍ୟଭାଗରେ ରହିଥିବା ରେଡ୍ କରିଡରର ଅଦୃଶ୍ୟ ପ୍ରତିବନ୍ଧକ ଏବେ ଭାଙ୍ଗି ଯାଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
1: ଆଜ୍ ମୁଝେ ଖୁସି ହେ କି ନକ୍ସଲୀ ମାଓବାଦୀ ହିଂସା ଆଖରି ସାଂସ ବିଷାଦ ରହିନେ କି ଅବ ତୋ ତାକତ ନହିଁ ରହି ହୈ। ଯହାଁ ପର କଭି ଧରତୀ ରକ୍ତ ରଞ୍ଜିତ ରହା କରତି ଥି, ଆଜ ଉସୀ ନକ୍ସଲ କ୍ଷେତ୍ର ମେ ନକ୍ସଲ ମୁକ୍ତ ହୋନେ କେ କାରଣ ବିକାଶ ବିଶ୍ୱାସ ଔର ପ୍ରୟାସ କା ତିରଙ୍ଗା ଲହରା ରହା ହୈ।
2: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
0: ୟେମେନ୍ ସେନା ଆକ୍ରମଣରେ ହୁତି ବିଦ୍ରୋହୀ ଗୋଷ୍ଠୀ ବହୁ ପରିମାଣରେ କ୍ଷତି ସହିଛି ବୋଲି ୟେମେନ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରିୟାଦ୍ରେକୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରାଯାଇଥିବା ନେଇ ହୁତି ବିଦ୍ରୋହୀ ଗୋଷ୍ଠୀର ଦାବିକୁ ସାଉଦି ଆରବ ଖଣ୍ଡନ କରିଛି। ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତିପ୍ରାପ୍ତ ୟେମେନ୍ ସରକାରଙ୍କ ସଶସ୍ତ ବାହିନୀ ତୁର୍, ଆଲ୍ଭା ଏବଂ ତାଇଜ ଅଞ୍ଚଳରେ ଦୃତି ବିଦ୍ରୋହୀ ଗୋଷ୍ଠୀଙ୍କ ଉପରେ ପ୍ରବଳ ଆକ୍ରମଣ କରିଛି। ଫଳରେ ପାଖାପାଖି 260 ହୁତି ବିଦ୍ରୋହୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ବିଦ୍ରୋହୀ ଗୋଷ୍ଠୀର 44

0: ସାମରିକ ଯାନ ଓ ପରିବହନ ଏବଂ ଯୋଗାଣ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଥିବା ୟେମେନ୍ ସେନା ଦାବି କରିଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଉଦ୍ଯାପିତ ହେଉଛି। ଦୁଇ ସପ୍ତାହରୁ ଅଧିକ ସମୟ ଧରି 43 ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏସୀୟ କ୍ରୀଡ଼ାର ଏହି ବିଂଶତମ ସଂସ୍କରଣର ଉଦ୍ଯାପନୀ ସମାରୋହ ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୁ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 2:00 ସମାରୋହ ଆରମ୍ଭ ହେବ। ଉଦ୍ଯାପନୀ ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଖେଳାଳିଙ୍କ ପରେଡ୍, ଏସୀୟ କ୍ରୀଡ଼ା ପତାକା ଅବତରଣ ଅନୁଷ୍ଠିତ ହେବ। 2030 ସଂସ୍କରଣ କାତାରର ଦୋହାଠାରେ ଅନୁଷ୍ଠିତ ହେବ। ଚଳିତ ସଂସ୍କରଣର ଏସୀୟ କ୍ରୀଡ଼ା ପତାକା ଦୋହାକୁ ଆଜି ହସ୍ତାନ୍ତର କରାଯିବ। ବନ୍ଧୁକ ଚାଳନା ଖେଳାଳି ନିରୁ ଢାଣ୍ଡା ଭାରତୀୟ ଖେଳାଳିଙ୍କର ପରେଡ୍ରେ ଜାତୀୟ ପତାକା ବହନ କରିବେ। ଚଳିତ ସଂସ୍କରଣରେ ମୋଟ 85 ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସେଥିମଧ୍ୟରେ 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍ ଓ ଦେଶର ବିଭିନ୍ନ ପ୍ରତିଷ୍ଠାନର ସଫଳତା ଆଧାରରେ ବିକଶିତ ଭାରତ ଯାତ୍ରା ଗତିଶୀଳ ହୋଇଛି, କହିଲେ ଉପରାଷ୍ଟ୍ରପତି। ଦେଶରେ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନକୁ ଉନ୍ନତ କରିବା ନେଇ କାର୍ଯ୍ୟକାରୀ ହେଉଥିବା ପିଏମ୍ ସେତୁ ଯୋଜନା ପୂରଣ କରିଛି 1 ବର୍ଷ। ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର, ଆସନ୍ତା ମଙ୍ଗଳବାର ମତଗ୍ରହଣ। ଏବଂ ଆଜି ଉଦ୍ଯାପିତ ହେଉଛି ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026। 85 ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଆମ୍ ଅନୁଜା କୁମାର ୱିଥ୍ ମିଡ୍ଡେ ନ୍ୟୁଜ୍। The headlines. Journey of Viksit Bharat will be built on strength of India's institutes, MSMEs and startups, says Vice President CP Radhakrishnan. In West Bengal, campaigning ends today for Nandigram Rejinagar Assembly by elections. PM Setu scheme aiming to transform industrial training institutes completes 1 year. IMD forecasts heavy rainfall at isolated places over Kerala, Mahe, Tamil Nadu, Puducherry and Karaikal till tomorrow. Yemen confirms strikes against Houthi-controlled areas in Sana'a and Sada. Houthi claims missile and drone attack targeting Aramco facilities in Riyadh. And Asian Games 2026 to conclude today at Nagoya in Japan. Medals, including 21 gold, 27 silver and 37 bronze. And now the news in detail. Vice President CP Radhakrishnan today said that the journey of Viksit Bharat will be built on the strength of India's institutes, MSMEs and startups. Addressing the 58th Foundation Day of Institute of Company Secretaries of India, ICSI, in New Delhi, Mr. Radhakrishnan emphasized that the nation cannot progress without gaining the trust and confidence of the investors. The Vice President noted that India is one of the fastest growing economies in the world, while simultaneously entering into an era of rapid technological advancements.
2: So the significance of this great journey becomes even more apparent when we look at India of today. Our country stands as one of the fastest growing economies of the world while simultaneously entering an era of rapid technological advancement. From fragile five economy, we become the fourth largest economy, and I'm sure soon we are going to be the third largest economy of the world.
1: Talking about ICSI, Mr. Radhakrishnan lauded the institute for contributing in the promotion of good corporate governance in the country and described it as the global benchmark for sustainable development. Today is the last day of campaigning for the Nandigram and Rejinagar Assembly by-elections. The voting will take place on Tuesday, the 6th of October. Central forces have already started arriving in both the constituencies. Police and central force personnel have begun route marches across villages to ensure security ahead of polling. Pradhan Mantri Skilling and Employability Transformation through Upgraded ITIs, PM Setu, has completed 1 year today. The PM Setu scheme of the Ministry of Skill Development and Entrepreneurship was launched on this day last year. The initiative

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦେଶରେ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ନେଇ କାର୍ଯ୍ୟକାରୀ ହେଉଥିବା ପିଏମ୍ ସେତୁ ଯୋଜନା ଆଜି ପୂରଣ କରିଛି ଏକ ବର୍ଷ। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021ର ବୈଧତାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର କଲେ ବୃଦ୍ଧି। ପ୍ରାଣୀଙ୍କ ଆଖିରେ ବିଶ୍ୱକୁ ଦେଖିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026ର ଆଜି ହେବ ଉଦ୍ଯାପିତ। 85 ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ। ଦେଶର ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଦକ୍ଷତା ନିୟୋଜନ ପରିବର୍ତ୍ତନ ପିଏମ୍ ସେତୁ ଯୋଜନା ଆଜି ଏକ ବର୍ଷ ପୂରଣ କରିଛି। ଶିଳ୍ପ ନେତୃତ୍ୱାଧୀନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ତାଲିମ ଭିତ୍ତିଭୂମିକୁ ଉନ୍ନତ ସହ

ଦକ୍ଷତା ସମ୍ପନ୍ନ କର୍ମଶକ୍ତି ପ୍ରସ୍ତୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ମୋଟ 60,000 କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରେ 30,000 କୋଟି ଟଙ୍କା କେନ୍ଦ୍ରୀୟ ଅର୍ଥ, 20 ରାଜ୍ୟ ସରକାରଙ୍କ 1,000 କୋଟି ଟଙ୍କା ଏବଂ ଶିଳ୍ପୋଦ୍ୟୋଗୀ କ୍ଷେତ୍ରର 10,000 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନର ବିଦ୍ୟାର୍ଥୀଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ଯୋଜନା ଅଧୀନରେ ପାଠ୍ୟକ୍ରମର ଅବଧି 6 ମାସରୁ 2 ବର୍ଷ ପର୍ଯ୍ୟନ୍ତ ରହିଛି। ତାଲିମ ମହାନିର୍ଦ୍ଦେଶାଳୟ ଅଧୀନରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏପର୍ଯ୍ୟନ୍ତ ଦେଶରେ 13,000ରୁ ଅଧିକ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନ ରହିଛି। 2014 ମସିହା ତୁଳନାରେ ଏ କ୍ଷେତ୍ରରେ 42% ବୃଦ୍ଧି ଘଟିଛି। 2025-26 ଶିକ୍ଷାବର୍ଷ ଆଇଟିଆଇ ପ୍ରତିଷ୍ଠାନ ଉପରେ 14,70,000

0: ବର୍ଷ ଆଇଟିଆଇ ପ୍ରତିଷ୍ଠାନ ଉପରେ 14,70,000 ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଯୋଜନାର କାର୍ଯ୍ୟାନ୍ୱୟନ ଲକ୍ଷ୍ୟ ନେଇ ଏକ ଜାତୀୟ ପରିଚାଳନା କମିଟି ଗଠନ କରାଯାଇଛି। ଆଇଟିଆଇ କ୍ଲଷ୍ଟରରେ ପିଏମ୍ ସେତୁ ଯୋଜନାକୁ ପାଇଲଟ୍ ପ୍ରକଳ୍ପ ଭାବେ ଦେଶବ୍ୟାପୀ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ 14 ଆଇଟିଆଇ କ୍ଲଷ୍ଟର ପାଇଁ 3,446 କୋଟି ଟଙ୍କାରୁ ଅଧିକ ନିବେଶ ଯୋଜନାକୁ ଅନୁମୋଦନ କରାଯାଇଛି। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021ର ବୈଧତାକୁ ଆସନ୍ତା ଡିସେମ୍ବର ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ପରିବେଶ ଅନୁକୂଳ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। 2021 ସେପ୍ଟେମ୍ବର 2 ତାରିଖରେ ଆରମ୍ଭ ହୋଇଥିବା ଏହି ନୀତିର ଅବଧିକୁ ବିଭିନ୍ନ ସମୟରେ ସରକାର ବୃଦ୍ଧି କରିଛନ୍ତି। 2026-27 ବର୍ଷ ପାଇଁ 24 ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁନର୍ଗଠନ କରାଯାଇଛି। ସେଥିମଧ୍ୟରୁ 3 ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ଭାବେ ଓଡ଼ିଶାର ସାଂସଦଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଭର୍ତ୍ତୃହରି ମହତାବ ସଂସଦୀୟ ଅର୍ଥ ଷ୍ଟାଣ୍ଡିଂ କମିଟି, ସପ୍ତଗିରି ଉଲ୍ଲାକା ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ଏବଂ ସୁଜିତ କୁମାର ଆଇନ ଓ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ସ୍ୱଚ୍ଛ ଭାରତ ମିଶନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଭାରତ ସରକାରଙ୍କର ସ୍ୱଚ୍ଛ ଭାରତ ମିଶନକୁ କୋରାପୁଟ ଜିଲ୍ଲାରେ ସଫଳତାର ସହ ରୂପାୟନ କରାଯାଉଛି। କୋରାପୁଟର ଜୟପୁରଠାରେ ସ୍ୱଚ୍ଛତା ଓ ପରିବେଶ ଅନୁକୂଳ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ପୌରପାଳିକା ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସହରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବଜାର, ସାର୍ବଜନୀନ ସ୍ଥାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବ୍ୟବହାର ହ୍ରାସ କରି ବିକଳ୍ପ ପରିବେଶ ଉପଯୋଗୀ ସାମଗ୍ରୀର ବ୍ୟବହାର ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଜୟପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ସ୍ୱଚ୍ଛତା ମିଶନର ଗୁରୁତ୍ୱ ସହରରେ ଏସବୁର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ ଘର, ବଜାର ଓ ସାର୍ବଜନୀନ ସ୍ଥାନରେ ଆବର୍ଜନା ନ ପକାଇବା ପାଇଁ ଆହ୍ୱାନ ଦେଇଛନ୍ତି।
1: ସମସ୍ତଙ୍କୁ ଏୱାର କରିବା ସ୍ୱଚ୍ଛତା ଉପରେ କଣ ଆୱେରନେସ ହବ ପ୍ଲାନ କରିଥିଲୁ, କେତେଟା ଲୋକଙ୍କର ଆଉଟପୁଟ ଆସିଥିଲା କି ଆମେ ଛୋଟ ରେଲିଟେ କରିଲୁ ସ୍ୱଚ୍ଛତା ଉପରେ। ରେଲି କଲା ପରେ ଲୋକଙ୍କୁ ଏୱାର କଲୁ କି ପ୍ଲାଷ୍ଟିକ କଣ ପାଇଁ ଆମର ହାନିକାରକ। ସେ ଛୋଟ ପିଲାମାନଙ୍କୁ, ମ୍ୟୁନିସିପାଲିଟିର ଷ୍ଟାଫ ମାନଙ୍କୁ ନେଇକି ଏବଂ ଆମର ପବ୍ଲିକ ମାନଙ୍କୁ ନେଇକିନା ଆମେ ଗୋଟେ ରେଲିରେ ଆରମ୍ଭ କଲୁ ସ୍ୱଚ୍ଛତାରେ, ଯୋଉଠିକି ଆମେ ସ୍ୱଚ୍ଛତା ଚାହୁଁଛୁ, ଯୋଉ ଏରିଆରେ ଆମେ ପ୍ଲାଷ୍ଟିକ ବ୍ୟାନ୍ ଚାହୁଁଛୁ ସେ ଏରିଆକୁ ଆମେ ଭିଜିଟ କରିଲୁ। ଆମେ ଚାହୁଁଛୁ ସେଟା ଯଦି ହଉ ଆଉ ଆଗକୁ ଯଦି ନ ହଉଛି ତାହେଲେ ଆମେ ଫାଇନ୍ ମଧ୍ୟ ଆଦାୟ କରିବୁ।
0: ଜୟପୁର ଚାମ୍ବର ଅଫ୍ କମର୍ସର ସଭାପତି ସଞ୍ଜୟ ଜୈନ ଗ୍ରାହକମାନଙ୍କୁ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରିବା ପାଇଁ ବ୍ୟବସାୟୀମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି।
2: ସରକାରଙ୍କ ସ୍ୱଚ୍ଛତା ମିଶନ ବିଷୟରେ ଆମର ମିଟିଂ ହୋଇଥିଲା। ସରକାର ଯୋଉ ପଦକ୍ଷେପ ନେଇଛନ୍ତି ବହୁତ ସୁନ୍ଦର ପଦକ୍ଷେପ, ଜୟପୁରକୁ ପ୍ଲାଷ୍ଟିକ ମୁକ୍ତ ଆଉ ପରିବେଶ ଭଲ କରିପାରିବା, ଯେତେ କମ୍ରୁ କମ୍ ହେଇପାରିବ ପ୍ଲାଷ୍ଟିକ ବର୍ଜନ କରିକିରି କପଡ଼ା ବ୍ୟାଗ୍ ୟୁଜ୍ କରନ୍ତୁ ମାର୍କେଟ ଗଲାବେଳକୁ। ଆଗରୁ ଆମେ ଏସ୍ଏଚ୍ଜି ଲୋକମାନଙ୍କୁ କହିଛୁ ଆମର ବେପାରୀ ଭାଇମାନଙ୍କୁ ଯେ ଆଗ ଜିନିଷ ହେଉଥିଲା ପେପରର ଠଙ୍ଗା କରିକିରି ଜିନିଷପତ୍ର ଦେଉଥିଲେ, ସେ ଠଙ୍ଗା ବନେଇକିରି ବିକନ୍ତୁ, ସେଥିରେ ଜିନିଷ ଦିଅନ୍ତୁ, ଯଦ୍ୱାରା କି ଆମର ପରିବେଶଟା ଭଲ ରହିବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବନ୍ୟପ୍ରାଣୀଙ୍କ ପ୍ରତି କ୍ରୁରତା ରୋକିବା ତଥା ଏ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ ପାଳନ କରାଯାଉଛି। 1925 ପରଠାରୁ ଏହି ଦିବସକୁ ପାଳନ କରାଯାଉଛି। ପ୍ରାଣୀମାନଙ୍କ ଭାବନା ବୁଝିବା ସହିତ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ ଏକ ପ୍ରୟାସ ଅଟେ। ପ୍ରାଣୀ କଲ୍ୟାଣ ଓ ଚିକିତ୍ସା ସୁନିଶ୍ଚିତ କରିବା ଏହି ଦିବସ ପାଳନକୁ ପ୍ରତିଫଳିତ କରିଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସେମାନଙ୍କ ଆଖି ମାଧ୍ୟମରେ ବିଶ୍ୱକୁ ଦେଖନ୍ତୁ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ପାଳିତ ହେଉଛି। ବଲାଙ୍ଗୀର ବନଖଣ୍ଡ ଆନୁକୂଲ୍ୟରେ ସ୍ଥାନୀୟ ମେଗା ନର୍ସରୀଠାରେ ଏକ ସଚେତନତା ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମେତ ବନ ବିଭାଗର କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସାମିଲ ହୋଇଥିଲେ। ରାଜ୍ୟ ବିଧାନସଭାର ପ୍ରଥମ ମହିଳା ବିଧାୟିକା ତଥା ସ୍ୱାଧୀନତା ସଂଗ୍ରାମୀ ମା ସରଳା ଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ବିଧାନସଭା ସମ୍ମୁଖସ୍ଥ ମା ସରଳା ଦେବୀଙ୍କ ପ୍ରତିମୂର୍ତ୍ତିରେ ବିଧାନସଭା ବାଚସ୍କତି ସୁରମା ପାଢ଼ୀଙ୍କ ସମେତ ବିଧାୟକ ଓ ବରିଷ୍ଠ ଅଧିକାରୀମାନେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀମତୀ ପାଢ଼ୀ କହିଛନ୍ତି ମା ସରଳା ଦେବୀ ନାରୀ ଶିକ୍ଷା, ନାରୀ ଜାଗରଣ ଓ ସମାଜର ବିକାଶ ପାଇଁ କାର୍ଯ୍ୟ କରିଥିଲେ। ତାଙ୍କର ଆଦର୍ଶ ଓ ସେବା ମନୋଭାବ ସମସ୍ତଙ୍କୁ ପ୍ରେରଣା ପ୍ରଦାନ ପ୍ରଦାନ କରିଛି ବୋଲି ବାଚସ୍ପତି କହିଛନ୍ତି।

ଅଛନ୍ତି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ସ୍ଥାନୀୟ ଜନସାଧାରଣ ଚିକିତ୍ସାଳୟ ପରିସର ସଫା କରିଥିଲେ। ସ୍ୱଚ୍ଛତାକୁ ସବୁ ସ୍ଥାନରେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟଠାରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନାର ରାଷ୍ଟ୍ରର ବିକାଶ ତ୍ୱରାନ୍ୱିତ ହୋଇଛି ବୋଲି କହିଛନ୍ତି। ନୂଆପଡ଼ା ବ୍ଲକରେ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି। ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ବିଧାୟକ ଜୟ ଢୋଲକିଆ ସାଂସଦ ପ୍ରେମ ଅଗ୍ରୱାଲ ଯୋଗଦେଇ ସରକାରଙ୍କର ବିଭିନ୍ନ ସେବା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସହଜ ସ୍ୱଚ୍ଛ ଓ ସମୟୋଚିତ ଭାବରେ ପହଞ୍ଚାଇବା ଉପରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁ କିଶୋର ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ବୈଠକରେ ଯୋଗଦେଇ ଶିଶୁ ଶ୍ରମିକ ଚିହ୍ନଟ ଉଦ୍ଧାର ପୁନର୍ବାସ ଓ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଆଲୋଚନା କରିଥିଲେ। କଟକ ସହରରେ ଆଜି ତୃତୀୟ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହେଉଛି। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ 287 ଗଣେଶ ମୂର୍ତ୍ତି ବିସର୍ଜନ କରାଯିବ। ଆସନ୍ତା 11 ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ନବରଙ୍ଗପୁର ଜିଲ୍ଲା ଝରି ଗାଁର ଗୋରାସ୍ତା ଗାଁରେ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି। ପଞ୍ଚାୟତରାଜ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଳର ଗୁରୁତ୍ୱ ସଂରକ୍ଷଣ ଓ ସୁବିନିଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଉଦ୍ଯାପିତ ହେଉଛି। ଦୁଇ ସପ୍ତାହରୁ ଅଧିକ ସମୟ ଧରି 43 ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏସୀୟ କ୍ରୀଡ଼ାର ଏହି ବିଂଶତମ ସଂସ୍କରଣର ଉଦ୍ଯାପନୀ ସମାରୋହ ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୁ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଛି। ଭାରତୀୟ ସମୟ ଅପରାହ୍ନ 2:30 ସମାରୋହ ଆରମ୍ଭ ହୋଇଛି। ଉଦ୍ଯାପନୀ ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଖେଳାଳିଙ୍କ ପରେଡ୍ ଏସୀୟ କ୍ରୀଡ଼ା ପତାକା ଅବତରଣ ଅନୁଷ୍ଠିତ ହେଉଛି। ଚଳିତ ସଂସ୍କରଣରେ ମୋଟ 85 ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଦେଶରେ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ନେଇ କାର୍ଯ୍ୟକାରୀ ହେଉଥିବା ପିଏମ୍ ସେତୁ ଯୋଜନା ଆଜି ପୂରଣ କରିଛି 1 ବର୍ଷ। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021 ବୈଧତାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର କଲେ ବୃଦ୍ଧି। ପ୍ରାଣୀଙ୍କ ଆଖିରେ ବିଶ୍ୱକୁ ଦେଖିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ହେବ ଉଦ୍ଯାପିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଭକ୍ତି ଗୀତ। ଭକ୍ତି ଗୀତର ପ୍ରଥମେ ଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ର, କଣ୍ଠରେ ତାଙ୍କର ବ୍ରହ୍ମର ବର ଛଟେଇଙ୍କ ରଚନା।

କାର୍ଯ୍ୟକ୍ରମ ଶେଷରେ ଗୀତଟି ଗାଇଛନ୍ତି ଶିଳ୍ପୀ ଦମୟିମା, କଣ୍ଠରେ ତାଙ୍କର ସୁବାସ ମିଶ୍ରଙ୍କ ରଚନା।

ଶୁଣୁଥିଲି ଆଜି ସନ୍ଧ୍ୟାରୁ କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ଥିଲେ ଉପେନ୍ଦ୍ର କୁମାର ମିଶ୍ର, ସୌରଭ ନାୟକ ଏବଂ ନମିତା ଅଗ୍ରୱାଲ। ଆକାଶବାଣୀ ବାରିପଦା, ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମେ ଶିଳ୍ପୀ ତୃପ୍ତି ଦାସ, ଗୀତ ରଚନା କବି ପ୍ରସନ୍ନ ପାଟ୍ଟଶାଣୀ।

କାର୍ଯ୍ୟକ୍ରମ ଶେଷରେ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ରତି ଶତପଥୀ ଏବଂ ନିବେଦିତା। ଗୀତ ରଚନା ମହମ୍ମଦ ନିଜାମ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ତୃପ୍ତି ଦାସ, ମାନସ, ରତି ଶତପଥୀ।

ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା, ସର୍ବୋପରି ମୁକ୍ତ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

ଡେଙ୍ଗୁ ଜ୍ୱର ପ୍ରତି ସତର୍କ ଓ ସଚେତନ ରୁହନ୍ତୁ। ଏ ସମ୍ପର୍କରେ ଆଉ ଏକ ସୂଚନା, ଏହି ରୋଗଠାରୁ ଦୂରରେ ରହିବା ପାଇଁ କ'ଣ କରିବେ? ପାଣି ରଖିଥିବା ପାତ୍ର, ଟାଙ୍କି, ରୁମ୍, କୁଲର ଇତ୍ୟାଦି 2 ରୁ 3 ଦିନରେ ଥରେ ସଫା କରି ପାଣି ବଦଳାଇ ଦେବେ। ନିୟମିତ ମଶାରୀ ବ୍ୟବହାର କରିବେ। ପୁରା ଦେହକୁ ଘୋଡ଼ାଇ ରଖିଲା ପରି ପୋଷାକ ପିନ୍ଧିବେ। ଏହାର ଲକ୍ଷଣ, ଜ୍ୱର ସହ ଭୀଷଣ ହାଡ଼ ଓ ଗଣ୍ଠି ବିନ୍ଧା, ଦେହରେ ଲାଲ ଦାଗ ଦେଖାଦେବା, ଅନେକ କ୍ଷେତ୍ରରେ ବାନ୍ତି ଓ ମୁଣ୍ଡ ବିନ୍ଧା ହେବା ଇତ୍ୟାଦି ଦେଖାଯାଏ। ଏହାର ପ୍ରତିକାର, ଏପରି ଲକ୍ଷଣ ଦେଖିବା ମାତ୍ରେ ଅତିଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ଓ ପ୍ରତିକାର ବ୍ୟବସ୍ଥା କରନ୍ତୁ। ଜଣାଇଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଶ୍ରୋତା ବନ୍ଧୁ, ସୂଚନା ଓ ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଜନଜୀବନ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ପରେ ପରେ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ନବୀକରଣ ପରେ ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ତାମିଲନାଡୁ, ପୁଡୁଚେରୀ, ପଶ୍ଚିମବଙ୍ଗ ଏବଂ ଆସାମ ଲୋକସଭା ଆସନ ଉପନିର୍ବାଚନ ପାଇଁ ପ୍ରଚାର ଶେଷ, ଆସନ୍ତା ମଙ୍ଗଳବାର ମତଦାନ। ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ଉଦ୍ଯାପିତ ହେଲା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026, 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ନବୀକରଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତାକାଲି ଏହାକୁ ଉଦ୍ଘାଟନ କରିବେ। ଷ୍ଟୁଡିଓର ଆଧୁନିକୀକରଣ ଓ ପୁନର୍ବିକାଶ ସହ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ନୂତନ ଦିଗ ଦେବା ପାଇଁ 164 କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓର ନବୀକରଣ କରାଯାଇଛି। ଏଥିରେ ଇଣ୍ଡୋର ସୁଟିଂ ଫ୍ଲୋର, ଟେକ୍ନୋଲୋଜି ଜୋନ୍, ଏଡିଟିଂ ଓ ରେକର୍ଡିଂ ଭଳି ଆଧୁନିକ ସୁବିଧା ସହ ଚଳଚ୍ଚିତ୍ର ନିର୍ମାଣ

0: ବିଭିନ୍ନ ଭିତ୍ତିଭୂମିର ବିକାଶ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସାହନ ମିଳିବା ସହ ରାଜ୍ୟ ବାହାରର ନିର୍ମାତାମାନେ ମଧ୍ୟ ଆକୃଷ୍ଟ ହେବେ। ରାଜ୍ୟରେ ସିନେମା ଶିଳ୍ପର ବିକାଶ, ସ୍ଥାନୀୟ ପ୍ରତିଭାଙ୍କୁ ସୁଯୋଗ ଏବଂ ଚଳଚ୍ଚିତ୍ର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଦିଗରେ କଳିଙ୍ଗ ଷ୍ଟୁଡିଓର ଆଧୁନିକୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱରଠାରେ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ଡକ୍ଟର ସ୍ୱଦେଶ ସିଂ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟର ସାମଗ୍ରିକ ପ୍ରଗତି ଓ ସାଂଗଠନିକ କାର୍ଯ୍ୟକ୍ରମର ସୁଦୃଢ଼ୀକରଣ ଆଦି ବିଷୟରେ ଆଲୋଚନା ହୋଇଛି। ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗର 5ଟି ବିଧାନସଭା ଆସନ ଏବଂ ଆସାମର 1ଟିଏ ଲୋକସଭା ଆସନ ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଆଜି ଶେଷ ହୋଇଛି। ଆସନ୍ତା ମଙ୍ଗଳବାର ଏହି ସମସ୍ତ 6ଟି ଆସନ ଲାଗି ମତଦାନ ହେବ ଏବଂ ଶୁକ୍ରବାର ଭୋଟ୍ ଗଣନା କରାଯିବ। ତାମିଲନାଡୁର ମଧୁରାନ୍ତକମ୍ ଏବଂ ଧାରାପୁରମ୍, ପୁଡୁଚେରୀର ଛାଟ୍ଟାଛାଞ୍ଜଭାଡ଼ି ଏବଂ ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ପାଇଁ ଭୋଟ୍ ଗ୍ରହଣ କରାଯିବ। ସେହିପରି ଆସାମର ନାଓଗାଁ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ। ଏହିସବୁ ନିର୍ବାଚନ ମଣ୍ଡଳୀର ବିଧାୟକମାନଙ୍କ ଇସ୍ତଫା କାରଣରୁ ଆସନଗୁଡ଼ିକ ଖାଲି ପଡ଼ିଛି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ନୂତନ ପରିଚୟ ପ୍ରଦାନ ଓ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଚାଲିଥିବା ଓଡ଼ିଶା ଟ୍ରାଭେଲ୍ ବଜାରର ସପ୍ତମ ସଂସ୍କରଣର ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ରାଜ୍ୟର ସମୃଦ୍ଧ ଐତିହ୍ୟ, ହସ୍ତତନ୍ତ, ଐତିହ୍ୟସ୍ଥଳୀ ଓ ଇକୋ ଟୁରିଜିମ୍ରେ ଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଏମ୍ଆଇସିଇ ଏବଂ ବିବାହ ଉପରେ ଅଂଶୀଦାରଙ୍କ ସହ ଏକ ବିଚାର ବିମର୍ଶ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏମ୍ଆଇସିଇ ପର୍ଯ୍ୟଟନ ଏବଂ ଡେଷ୍ଟିନେସନ୍ ୱେଡିଂ ଇନ୍ସେଣ୍ଟିଭ୍ ମ୍ୟାନେଜମେଣ୍ଟ ପ୍ଲାଟଫର୍ମକୁ ଉପମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ, ଯାହା ଉଦୀୟମାନ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ପାଇଁ ଅଧିକ ସୁଗମ ଏବଂ ସକ୍ଷମ ଭିତ୍ତିଭୂମି ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ସଂସ୍କରଣ ଆସନ୍ତାକାଲି ଉଦ୍ଯାପିତ ହେବ। ରାଜ୍ୟରେ କ୍ରୀଡ଼ା, ଶାରୀରିକ ସୁସ୍ଥତା ଓ ପର୍ଯ୍ୟଟନକୁ ନୂତନ ପରିଚୟ ଦେବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରର ହାତିଆଶୁଣୀ ପଡ଼ିଆଠାରେ ଓମ୍ସି ପୁରୀ କୋଷ୍ଟାଲ ମାରାଥନ୍ ପାଇଁ ପ୍ରମୋରନ୍ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଛନ୍ତି, ରାଜ୍ୟକୁ ସଶକ୍ତ, ସମୃଦ୍ଧ ଓ ଯୁବପିଢ଼ିଙ୍କ ମଧ୍ୟରେ ମାରାଥନ୍କୁ ନେଇ ସଚେତନତା ଜାଗ୍ରତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ସହ ଏହାକୁ ଏକ ପ୍ରମୁଖ କେନ୍ଦ୍ରସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
1: ଆସନ୍ତା ଡିସେମ୍ବର 13ରେ ପୁରୀ କୋଷ୍ଟାଲ ମାରାଥନ୍ ହବ। ପ୍ରାଇଜ୍ ମନି 1 କୋଟି ଟଙ୍କା ଅଛି, ଯେଉଁଥିରେ ବିଶ୍ୱର ସମସ୍ତ ମାରାଥନକାରୀ ଯୋଡ଼ି ହେବେ। ତା ସହିତ ବିଭିନ୍ନ ଜିଲ୍ଲାରେ ଯେଉଁ ପ୍ରମୋ ମାରାଥନ୍ରେ ଯୋଡ଼ି ହୋଇଛନ୍ତି ସେମାନେ ବି ରେଜିଷ୍ଟ୍ରେସନ୍ କରିବେ। ଓଡ଼ିଶା ଏକ ସଶକ୍ତ, ସମୃଦ୍ଧ, ସ୍ପଷ୍ଟ ଦାବିଦାର ହୋଇ ବିଶ୍ୱରେ ଠିଆ ହେବ।
0: ଆସନ୍ତା ଡିସେମ୍ବର 13ରେ ପୁରୀଠାରେ ଓମ୍ସି ପୁରୀ କୋଷ୍ଟାଲ ମାରାଥନ୍ ଅନୁଷ୍ଠିତ ହେବ। ଏଥିରେ ଦେଶ ବିଦେଶର ଧାବକମାନେ ଯୋଗଦେବେ। ଏଥିପାଇଁ ପୁରସ୍କାର ରାଶି 1 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଶାରୀରିକ ସୁସ୍ଥତା ସହ ପର୍ଯ୍ୟଟନର ସମନ୍ୱୟ ସୃଷ୍ଟି କରି ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସାଂସ୍କୃତିକ ଐତିହ୍ୟ ବିଶ୍ୱସ୍ତରରେ ପରିଚିତ କରାଇବା ଏହି ମାରାଥନ୍ର ମୁଖ୍ୟ ଲକ୍ଷ୍ୟ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିବିନିମୟମ 2023 ନୂତନ ଅପରାଧିକ ଆଇନ ସମ୍ପର୍କରେ।
2: 2024 ଜୁଲାଇ 1ରୁ କାର୍ଯ୍ୟକାରୀ ହୋଇଥିବା ନୂତନ ଅପରାଧିକ ଆଇନଗୁଡ଼ିକ ନାଗରିକମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ନୂତନ ଆଇନଗୁଡ଼ିକର ସମସ୍ତଙ୍କ ପାଇଁ ଅଧିକ ଗ୍ରହଣୀୟ, ସହାୟକ ଏବଂ ଦକ୍ଷ ବିଚାର ବ୍ୟବସ୍ଥାର ଲକ୍ଷ୍ୟ ରହିଛି। ନୂତନ ଅପରାଧିକ ଆଇନ ଅଧୀନରେ ଶୂନ୍ୟ ମାମଲା ବ୍ୟବସ୍ଥା, ଫାଷ୍ଟ୍ରାକ୍ ତଦନ୍ତ, ସୀମିତ ସ୍ଥଗିତ, ଫରେନ୍ସିକ୍ ପ୍ରମାଣ ସଂଗ୍ରହ ଏବଂ ଭିଡ଼ିଓଗ୍ରାଫି ଆଦି ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହେବା ପରେ ଏକ ଜନସମାବେଶ ସମାବେଶରେ ଉଦ୍ବୋଧନ ଦେଇ କହିଥିଲେ, ଭାରତୀୟ ନ୍ୟାୟ ସଂହିତାର ମୂଳମନ୍ତ୍ର ହେଉଛି ନାଗରିକ ପ୍ରଥମ।

0: ଆଇନଗୁଡ଼ିକ ନାଗରିକ ଅଧିକାର ରକ୍ଷକ ଏବଂ ସହଜ ନ୍ୟାୟ ପ୍ରଦାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥାଏ ବୋଲି ଶ୍ରୀ ମୋଦି କହିଥିଲେ।
1: हर कानून का व्यवहारिक पक्ष देखा गया, फ्यूचरिस्टिक पैरामीटर्स पर उसे कसा गया, तब भारतीय न्याय संहिता अपने इस स्वरूप में हमारे सामने आई है। मैं इसके लिए देश के सुप्रीम कोर्ट का मैं विशेष आभार प्रकट करता हूं। इस न्याय संहिता की ओनरशिप ली, मुझे भरोसा है सबके सहयोग से बनी।
0: ସଂଗଠିତ ଅପରାଧର ମୁକାବିଲା କରିବା ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ ବୃଦ୍ଧି କରିବା ପାଇଁ ଆଇନଗତ ସଂସ୍କାରରେ ଭାରତୀୟ ନ୍ୟାୟ ସଂହିତା 2023ରେ କଠୋର ବ୍ୟବସ୍ଥା ପ୍ରଚଳନ କରାଯାଇଛି। ସେହିପରି ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ଲାଗି ଆଇନରେ ପ୍ରାଥମିକତା ଦିଆଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
2: ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ 2027 ପାଇଁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଘରକୁ ଘର ଯାଇ ସର୍ଭେ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ସ୍ୱଚ୍ଛ ନିର୍ଭୁଲ ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡ଼ନ୍ତି ତାଙ୍କୁ ଗୁରୁତ୍ୱ ଦେବା ସହିତ ଭୋଟର ତାଲିକାରେ ତ୍ରୁଟିକୁ ଚିହ୍ନଟ କରି ସଂଶୋଧନ କରିବାକୁ ଆୟୋଗ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ତଥା ଶାନ୍ତି ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ କମିଶନରେଟ୍ ପୁଲିସ୍ ସହ ଅନ୍ୟ ପୁଲିସ୍ର ମିଳିତ ସମନ୍ୱୟରେ ସ୍ୱତନ୍ତ୍ର ଅଭିଯାନ ଦମନ ଚାଲିଥିଲା। ଏହି ଅଭିଯାନରେ 1448 ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ସେହିଭଳି ଅନ୍ୟ ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ଏବଂ ସଂସ୍ଥା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କଟକସ୍ଥିତ ଆଇପିଏସ୍ ମେସ୍ରେ ନବନିଯୁକ୍ତ ପୁଲିସ୍ ସବ୍ଇନ୍ସପେକ୍ଟରଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଣ୍ଟ୍ରାଲ୍ ରେଞ୍ଜ ଅଧୀନରେ ଥିବା ବିଭିନ୍ନ ଜିଲ୍ଲାର ନବନିଯୁକ୍ତ ଏଏସ୍ଆଇମାନଙ୍କୁ ତାଲିମ ଦିଆଯାଉଛି। କାର୍ଯ୍ୟକ୍ରମରେ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ପୁରୁଣା କଟକସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ ଆନୁକୂଲ୍ୟରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ଏବଂ ଦେହେଲପଡ଼ା ଗ୍ରାମ ପଞ୍ଚାୟତରେ ରୋଗ ପୋକ ଯୋଗୁଁ ଧାନ ଫସଲ କ୍ଷତି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା କୃଷି ଅଧିକାରୀ ପ୍ରଣତି ପ୍ରଧାନ ସ୍ଥିତି ଅନୁଧ୍ୟାନ କରିବା ସହ ଉପଯୁକ୍ତ କୀଟନାଶକ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଉଦ୍ଯାପିତ ହୋଇଯାଇଛି। ଦୁଇ ସପ୍ତାହରୁ ଅଧିକ ସମୟ ଧରି 43 ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏସୀୟ କ୍ରୀଡ଼ାର ଏହି ବିଂଶତମ ସଂସ୍କରଣର ଉଦ୍ଯାପନୀ ସମାରୋହ ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ସମାରୋହରେ ଭାରତ ପକ୍ଷରୁ ସୁଟର ନିରୁ ଧଣ୍ଡା ଧ୍ୱଜାବାହକ ହୋଇଥିଲେ। ଚଳିତ ସଂସ୍କରଣରେ ମୋଟ 85 ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସେଥିମଧ୍ୟରେ 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ତାଲିକାର ଶୀର୍ଷ ସ୍ଥାନରେ ଚୀନ୍ ଥିବାବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଜାପାନ ଏବଂ କୋରିଆ ରହିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନବୀକରଣ ପରେ ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ତାମିଲନାଡୁ, ପୁଡୁଚେରୀ, ପଶ୍ଚିମବଙ୍ଗ ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରଚାର ଶେଷ, ଆସନ୍ତା ମଙ୍ଗଳବାର ମତଦାନ। ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ଉଦ୍ଯାପିତ ହେଲା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026, 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
3: ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା।
4: ଆଇଡିଆ, ଏଇଠି ପାର୍ଟି କରିବା। ଚାଲ
5: ପିଜ୍ଜା ପାର୍ଟି,
4: ଚାଲ ତୋ କାର୍ଡ ଆଉ ପିନ୍ ଦେ।
5: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୋର ନେଟୱର୍କ ଦ୍ୱାରା କରନ୍ତୁ।
6: ବାଏ ଗର୍ଲସ, କୁଆଡେ ଯାଉଛୁ?
7: ଶୁଣିପାରିଲୁନି? ନୋ ଶେୟାରିଂ।
8: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଆକାଶବାଣୀ କଟକ। ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଆଉ କିଛିଦିନ ପରେ ପବିତ୍ର ମହାଳୟା ତିଥି। ପିତୃପକ୍ଷରୁ ମହାଳୟା ମଧ୍ୟରେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କଲେ ସେମାନେ ଶାନ୍ତି ହୁଅନ୍ତି ଏବଂ ଉତ୍ତର ପିଢ଼ିଙ୍କୁ ଆଶୀର୍ବାଦ କରିଥାନ୍ତି ବୋଲି ବିଶ୍ୱାସ ରହିଛି। କେବଳ ସାଧାରଣ ମଣିଷ ନୁହନ୍ତି, ଦେବତା ବି ପିଣ୍ଡଦାନ କରିଥାନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଏପରି ସ୍ୱର୍ଗୀୟ ପିଣ୍ଡଦାନର କେତେକ ସ୍ଥାନ

0: ସମ୍ପର୍କରେ ଆସନ୍ତୁ ଜାଣିବା। ମହାଭାରତକାଳୀନ ତୀର୍ଥ ଫଲ୍କି ବନ ଓ ଫଲ୍ଗୁ ତୀର୍ଥରେ ଯୁଧିଷ୍ଠିର ପିଣ୍ଡଦାନ କରିଥିଲେ ବୋଲି କୁହାଯାଏ। ତେଣୁ ଗୟା ତୀର୍ଥ ପରି ହରିୟାଣାର କୈଥଲ ଜିଲ୍ଲା ଅନ୍ତର୍ଗତ ଫେରଲ ଗ୍ରାମରେ ଥିବା ଫଲ୍ଗୁ ତୀର୍ଥର ବି ମାନ୍ୟତା ରହିଛି। କିମ୍ବଦନ୍ତୀ ଅନୁସାରେ ଏହି ତୀର୍ଥରେ ସ୍ନାନ କଲେ 1000 ଗୋଦାନର ପୁଣ୍ୟ ମିଳେ ଏବଂ ଏଠାରେ ପିତୃତର୍ପଣ କରୁଥିବା ମଣିଷ ରାଜସ୍ୱ ଯଜ୍ଞର ଫଳ ପାଇଥାନ୍ତି। ଏହି ତୀର୍ଥରେ ଏକଦା ଫଲ୍ଗୁ ନଦୀ ପ୍ରବାହିତ ହେଉଥିଲା। ଏବେ ସେଠାରେ 5 ସରୋବରରେ ଲୋକେ ପିଣ୍ଡଦାନ କରୁଛନ୍ତି। ପୁରାଣ ଅନୁସାରେ ବ୍ରହ୍ମାଙ୍କ ପ୍ରାର୍ଥନାରେ ଭଗବାନ ବିଷ୍ଣୁ ଫଲ୍ଗୁ ରୂପ ଧାରଣ କରିଥିଲେ। ବ୍ରହ୍ମାଣ୍ଡରେ ଥିବା ସମସ୍ତ ତୀର୍ଥ ପିତୃପକ୍ଷରେ ଦେବତାମାନଙ୍କ ସହ ଫଲ୍ଗୁ ତୀର୍ଥରେ ସ୍ନାନ ପାଇଁ ଆସନ୍ତି। ଫଲ୍କି ବନ ଫେରଲ ଗ୍ରାମରେ ପିତୃପକ୍ଷର ସୋମବତୀ ଅମାବାସ୍ୟାରେ ସ୍ନାନ ତର୍ପଣ ଶ୍ରାଦ୍ଧ ଦ୍ୱାରା ଗୟାଠାରୁ ଅଧିକ ପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ। ଫଲ୍କି ବନ ସ୍ମରଣ କରିବା ମାତ୍ରେ ପିତୃପୁରୁଷଙ୍କ କଲ୍ୟାଣ ସୁନିଶ୍ଚିତ ବୋଲି କଥା ରହିଛି। ଏହି ତୀର୍ଥସ୍ଥାନରେ ଥିବା ବରଗଛ ମହାଭାରତକାଳୀନ ବୋଲି କୁହାଯାଏ। ଏହି ଗଛ ତଳେ ଫଲ୍କି ବନରେ ଫଲ କୃଷି ତପସ୍ୟା କରିଥିବା କଥା ମଧ୍ୟ ରହିଛି। ଗଙ୍ଗାରେ ସ୍ନାନ ଯେ ଗୟାରେ ପିଣ୍ଡଦାନ, ପୁଣ୍ୟବନ୍ତ ପ୍ରାଣୀଙ୍କି ଯେ ମିଳଇ ଏମାନ, ଯୋଗୀମାନଙ୍କ କଣ୍ଠରେ ଏହି ଗୀତଟି ପ୍ରାୟ ଶୁଣାଯାଏ। ଗଙ୍ଗାରେ ସ୍ନାନ ଏବଂ ଗୟାରେ ପିଣ୍ଡଦାନ ପରି ସୌଭାଗ୍ୟ କେବଳ ପୁଣ୍ୟବନ୍ତ ପ୍ରାଣୀଙ୍କୁ ମିଳିଥାଏ ବୋଲି ଏଥିରେ କୁହାଯାଇଛି। ପବିତ୍ର ମହାଳୟାର ପିତୃପକ୍ଷରେ ଲୋକେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିବା ଲାଗି ମୋକ୍ଷଦ୍ୱାର ଭାବେ ପରିଚିତ ବିହାରର ଗୟାକୁ ଆସିଥାନ୍ତି। ତେବେ ପାଟନାଠାରୁ ପ୍ରାୟ 13 କିଲୋମିଟର ଦୂରରେ ଥିବା ଆଦି ଗଙ୍ଗା ପୁନ୍ପୁନ୍ ନଦୀ କୂଳରେ ପ୍ରଥମେ ପିଣ୍ଡଦାନ କରାଯାଏ। ପୁରାଣରେ ପୁନ୍ପୁନ୍ ନଦୀକୁ ପିତୃତର୍ପଣର ପ୍ରଥମ ବେଦୀ ଭାବେ ଗ୍ରହଣ କରାଯାଇଛି। ଏଠାରେ ଗୟାସୁର ଦାନବର ଚରଣ ଥିବା କୁହାଯାଏ। ଗୟାସୁରକୁ ବର ମିଳିଥିଲା ଯେ ପ୍ରଥମେ ତାର ଚରଣ ପୂଜା କରିବା ପରେ ଗୟାରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରାଯିବ। ଭଗବାନ ଶ୍ରୀରାମ ମଧ୍ୟ ପ୍ରଥମେ ପୁନ୍ପୁନ୍ ନଦୀ ତଟରେ ପିଣ୍ଡ ଦେବା ପରେ ଫଲ୍ଗୁ ନଦୀ କୂଳରେ ପିଣ୍ଡ ବାଢ଼ିଥିଲେ ବୋଲି କଥା ରହିଛି। ସେ ମଦାର୍ଡ ଏବଂ ପୁନ୍ପୁନ୍ ସଙ୍ଗମସ୍ଥଳରେ ମନ୍ଦାରେଶ ମହାଦେବଙ୍କ ନାମରେ ଶିବଲିଙ୍ଗ ସ୍ଥାପନ କରିଥିଲେ। ପ୍ରତିଯୁଗରେ ପ୍ରସିଦ୍ଧ ଥିବା ପୁନ୍ପୁନ୍ କ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନ ଏବଂ ଭୀମଙ୍କ ସହ ସ୍ନାନ ଓ ପୂଜା କରି ଜରାସନ୍ଧଙ୍କ ପ୍ରାସାଦକୁ ଯାଇଥିବା କିମ୍ବଦନ୍ତୀ କହେ। ବିଶ୍ୱାସ କରାଯାଏ ପୁନ୍ପୁନ୍ ଅଞ୍ଚଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସେହି ନଦୀ ତଟରେ ଦାହ ସଂସ୍କାର କରିବା ଦ୍ୱାରା ସେ ସଦ୍ଗତି ପ୍ରାପ୍ତ ହୋଇଥାନ୍ତି। କୁହାଯାଏ ବ୍ରହ୍ମାଣ୍ଡର ସର୍ବପ୍ରଥମ ପିଣ୍ଡଦାନ ସ୍ୱୟଂ ପୂର୍ବପୁରୁଷମାନେ ନର୍ମଦା ନଦୀ କୂଳରେ କରିଥିଲେ। ସ୍କନ୍ଦପୁରାଣ ଅନୁସାରେ ପ୍ରାଚୀନ କାଳରେ ଋଷି ମୁନି ଦେବଦାନବଙ୍କୁ ଶ୍ରାଦ୍ଧକର୍ମ ସମ୍ପର୍କରେ ଜଣାନଥିଲା। ତେଣୁ ମୃତ୍ୟୁ ପରେ ସେମାନଙ୍କ ଆତ୍ମା ମୋକ୍ଷ ନ ପାଇ ପୃଥିବୀରେ ଘୁରି ବୁଲୁଥିଲା। ସତ୍ୟଯୁଗ ପ୍ରାରମ୍ଭରେ ନର୍ମଦା ନଦୀ ପ୍ରକଟ ହେବା ପରେ ସେମାନେ ନିଜେ ନିଜର ମୁକ୍ତି ପାଇଁ ଏହା ତଟରେ ବ୍ରହ୍ମାଣ୍ଡର ପ୍ରଥମ ଶ୍ରାଦ୍ଧ କରିଥିଲେ। ଏଠାରେ ଥିବା ତ୍ରିଶୂଳଭେଦ ଘାଟକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପିଣ୍ଡଦାନ ପାଇଁ ପହଞ୍ଚିଥାନ୍ତି। ଏହି ସ୍ଥାନରେ ଭଗବାନ ମହାଦେବ ତାଙ୍କ ତ୍ରିଶୂଳ ନିର୍ମାଣ କରାଇଥିଲେ ବୋଲି କୁହାଯାଏ। ଏହି ତୀର୍ଥରେ ଶ୍ରାଦ୍ଧକର୍ମ କରିଥିବା ବ୍ୟକ୍ତିଙ୍କୁ ଗୟାର ଫଲ୍ଗୁ ନଦୀରେ ପିଣ୍ଡଦାନ ଅପେକ୍ଷା 16 ଗୁଣ ଅଧିକ ପୁଣ୍ୟ ମିଳୁଥିବା ବିଶ୍ୱାସ ରହିଛି। ମାନ୍ୟତା ରହିଛି ଏବେ ବି ଦେବରାଜ ଇନ୍ଦ୍ର ପିତୃପକ୍ଷରେ ଏଠାକୁ ଆସି ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରନ୍ତି। ଗୟାଜୀ କୁଣ୍ଡ ନିକଟରେ ଦେବରାଜଙ୍କ ହାତୀ ଐରାବତର ପାଦଚିହ୍ନ ଏବେ ମଧ୍ୟ ଦେଖାଯାଏ। ଅଯୋଧ୍ୟାର ରାଜା ମନୁ ମଧ୍ୟ ଏହି ତ୍ରିଶୂଳଭେଦୀ ତୀର୍ଥରେ ତର୍ପଣ କରିଥିଲେ। ଉତ୍ତରାଖଣ୍ଡରେ ବଦ୍ରିକା ଆଶ୍ରମ ନିକଟରେ ଥିବା ବ୍ରହ୍ମ କପାଳ ଘାଟ ଶ୍ରାଦ୍ଧ ଏବଂ ତର୍ପଣ ପାଇଁ ପ୍ରସିଦ୍ଧ ସ୍ଥାନ। କୁହାଯାଏ ଗୟା ପରେ ଏହି ସ୍ଥାନର ଗୁରୁତ୍ୱ ସବୁଠାରୁ ଅଧିକ। ଶ୍ରୀମଦ୍ ଭାଗବତ ପୁରାଣ ଅନୁସାରେ ମହାନ ଆତ୍ମାମାନେ ଏହି ସ୍ଥାନରେ ସୂକ୍ଷ୍ମ ରୂପରେ ବାସ କରନ୍ତି। ମହାଭାରତ ଯୁଦ୍ଧରେ ନିଜ ବନ୍ଧୁବାନ୍ଧବଙ୍କୁ ବଧ କରିଥିବାରୁ ପାଣ୍ଡବମାନଙ୍କୁ ଗୋତ୍ର ହତ୍ୟା ପାପ ଲାଗିଥିଲା। ତେଣୁ ସ୍ୱର୍ଗାରୋହଣ ଯାତ୍ରା କରିବା ବେଳେ ସେମାନେ ଏଠାରେ ନିଜ ପୂର୍ବପୁରୁଷଙ୍କୁ ତର୍ପଣ କରିଥିଲେ। ବଦ୍ରିନାଥଠାରୁ ମାତ୍ର 500 ମିଟର ଦୂରରେ ଥିବା ଏହି ଘାଟରେ ପିଣ୍ଡ ଦେବା ପରେ ଆଉ ସେହି ପୂର୍ବପୁରୁଷଙ୍କ ପାଇଁ କୌଣସି ଶ୍ରାଦ୍ଧକର୍ମ କରାଯାଏ ନାହିଁ। ଭଗବାନ ମହାଦେବ ବ୍ରହ୍ମ ହତ୍ୟା ଦୋଷରେ ଦୋଷୀ ହେବା ପରେ ସେ ମଧ୍ୟ ଏଠାରେ ଏହି ଦୋଷମୁକ୍ତ ହୋଇଥିବା ପୁରାଣ ବର୍ଣ୍ଣିତ। ଅଳକା ନଦୀ ତଟରେ ବ୍ରହ୍ମାଙ୍କ ମସ୍ତକ ଆକୃତିର ଏକ ଶିଳା ଏବେ ବି ରହିଛି।
1: ଆକାଶବାଣୀ କଟକ। ଜନଜୀବନ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:01 ହେବାକୁ ଯାଉଛି। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଆସନ୍ତୁ ଶୁଣିବା ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ବାସୁଦେବ ବାସ୍କେ।

0: ଏବଂ ତାଙ୍କର ସାଥୀ କଳାକାରମାନେ। ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ। ଶ୍ରୋତାବନ୍ଧୁ, ହେଲେ ତା ପୂର୍ବରୁ ଶୁଣିନେବା କିଛି ବିଜ୍ଞାପନ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍?
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
3: हे प्रभु, ए मासरे भी एते इलेक्ट्रिक बिल केमिति देबी?
4: अरे राजू भाई, पीएम सूर्य घर योजना रो यूएलए मॉडल थाउ थाउ तोरा एते चिंता काहे कि जे मु तो मो घरे सोलर लगाई देलिनी, बिजली बिल टेंशन रो मु पूरा मुक्ति।
3: ए सतरे भाई?
4: हां भाई, मात्र 1875 टंका रे, पुणी एथिरे वार्षिक 5,000 टंका पर्यंत बिजली बिल रे संचय हेबो, ता सह 5 वर्ष जाए मेंटेनेंस खर्च भी नाही।
5: आज्ञा हां, आज ही अधिक सूचना पाई निकटस्थ विद्युत कार्यालय अथवा 1800345718 रे जोगाजोग करंतु।
6: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
7: ହଁ ଯେ, ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
8: ମାମା, କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
6: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
8: ଭଲ ଚାଲିଛି ବାପା, ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ, ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା, ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
7: ହଁ ସତେ, ଲକ୍ଷେରୁ ଅଧିକ ସବସିଡି?
8: ହଁ ମାମା, ସଞ୍ଚୟ ବି ସୁବିଧା ବି।
6: ଆସୁନ, 1800345678 କିମ୍ବା 1912 ରେ କଲ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
9: ପ୍ରିୟ ଟିପି ଏନ୍ଓଡିଏଲ୍ ବିଜୁଳି ଉପଭୋକ୍ତା, ଆପଣ ଜାଣନ୍ତି କି, ଏବେ 25 ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି। ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ମାତ୍ର 1,875 ଟଙ୍କା ଦେଇ, ଆଜ୍ଞା ହଁ, ମାତ୍ର 1,875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5,000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଆଜି ହିଁ 1800345678 କିମ୍ବା 1912 ରେ ଯୋଗାଯୋଗ କରନ୍ତୁ।
10: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ବାସୁଦେବ ବାସ୍କେ ଏବଂ ତାଙ୍କର ସାଥୀ କଳାକାରମାନେ।

ବାସୁଦେବ ବାସ୍କେ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ନବୀନ ବେସ୍ରା, ବୁଧିଆ ମୁର୍ମୁ, କୁଆଁର ହେମ୍ବ୍ରମ, ସୁକୁଲ ମୁର୍ମୁ, ଲକ୍ଷ୍ମଣ ହେମ୍ବ୍ରମ, ଭଜମନ ମାର୍ଡ଼ି, ଲକ୍ଷ୍ମଣ ହାସଦା, ବିଜୟ ବାସ୍କେ ଏବଂ ଚୁଡ଼ା ମୁର୍ମୁ।

ଶୁଣୁଥିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଶିଳ୍ପୀ ବାସୁଦେବ ବାସ୍କେ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଟିକିଏ ପରେ

0: ಆಕಾಶವಾಣಿ. ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା. ତାମିଲନାଡୁ, ପୁଡୁଚେରୀ ଓ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ପାଇଁ ପ୍ରଚାର ଶେଷ. ଆସନ୍ତା ମଙ୍ଗଳବାର ହେବ ଭୋଟ୍ ଗ୍ରହଣ. ଆନ୍ତର୍ଜାତିକ ଶାନ୍ତି ଏବଂ ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ୟୁକ୍ରେନ୍ର କିଭ୍ ସହ ଅନ୍ୟ ଅଞ୍ଚଳରେ ଜୋରଦାର ଆକ୍ରମଣ ନେଇ ରୁଷ୍ର ଚେତାବନୀ. ନୂଆଦିଲ୍ଲୀରେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସପ୍ତଦଶ ପେନ୍ସନ୍ ଅଦାଲତ. ଏବଂ ଉଦ୍ଯାପିତ ହେଲା ଏସିଆ କ୍ରୀଡ଼ା ପ୍ରତିଯୋଗିତା 2026, 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ. ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ଆସନ ଏବଂ ଆସାମର ଗୋଟିଏ ଲୋକସଭା ଆସନ ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଆଜି ଶେଷ ହୋଇଛି. ଆସନ୍ତା ମଙ୍ଗଳବାର ଏହି ସମସ୍ତ 6 ଆସନ ଲାଗି ମତଦାନ ହେବ ଏବଂ ଶୁକ୍ରବାର ଭୋଟ୍ ଗଣନା କରାଯିବ. ତାମିଲନାଡୁର ମଦୁରାନ୍ତକମ୍ ଏବଂ ଧାରାପୁରମ୍, ପୁଡୁଚେରୀର ଛାଟାଞ୍ଚାଭାଡ଼ି ଏବଂ ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ପାଇଁ ଭୋଟ୍ଗ୍ରହଣ କରାଯିବ. ସେହିପରି ଆସାମର ନାଗାଓଁ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ. ଏହିସବୁ ନିର୍ବାଚନ ମଣ୍ଡଳୀର ବିଧାୟକମାନଙ୍କ ଇସ୍ତଫା କାରଣରୁ ଆସନଗୁଡ଼ିକ ଖାଲି ପଡ଼ିଥିଲା. ଅନ୍ୟପକ୍ଷରେ କଂଗ୍ରେସ ନେତା ପ୍ରଦ୍ୟୁତ ବର୍ଦୋଲେଙ୍କ ଇସ୍ତଫା ପରେ ନାଗାଓଁ ଲୋକସଭା ଆସନ ଖାଲି ପଡ଼ିଥିଲା. ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ କହିଛନ୍ତି, ଏକ ବାସ୍ତବ ବିକଶିତ ଭାରତରେ ନିଶ୍ଚିତ ଭାବେ ନାଗରିକଙ୍କ ମଧ୍ୟରେ ବିଶ୍ୱାସ ରହିବା ଉଚିତ. ସେହିପରି ପରିବାର ମଧ୍ୟରେ ମୂଲ୍ୟବୋଧ, ଯୁବବର୍ଗଙ୍କ ମଧ୍ୟରେ ଉତ୍ତମ ଚରିତ୍ର ଏବଂ ସମାଜରେ ସମସ୍ତଙ୍କ ପ୍ରତି ଦୟା ମନୋଭାବ ରହିବାର ଆବଶ୍ୟକତା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି. ନୂଆଦିଲ୍ଲୀରେ ଭଗବାନ ମହାବୀର ସ୍କୃତି କମିଟି ଏବଂ ଜୈନ ମହାସଭା ଦ୍ୱାରା ଆୟୋଜିତ ମହାପର୍ବ କ୍ଷମାପଣ ଉତ୍ସବ 2026 ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି, କ୍ଷମା, ବନ୍ଧୁତ୍ୱ, ଅହିଂସା ଏବଂ ଅନ୍ତଃକରଣର ଶୁଦ୍ଧତାର ବଜାୟ ରଖିବାର ଏକ ପର୍ବ. ଶ୍ରୀ ରାଧାକୃଷ୍ଣନ୍ କହିଛନ୍ତି, ଜୈନ ପରମ୍ପରାରେ କ୍ଷମାକୁ ଧାର୍ମିକ ଶୃଙ୍ଖଳାରେ ପରିବର୍ତ୍ତିତ କରାଯାଇଛି, ଯାହାକୁ ଭାରତ ଏବଂ ମାନବିକତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଜୈନ ଦର୍ଶନର ସାର୍ବଜନୀନ ବାର୍ତ୍ତା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି, ସମାଜରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ପାଇଁ ଏହା ଶିକ୍ଷା ଦେଇଥାଏ. ସେହିପରି ବସୁଦ୍ଧେବ କୁଟୁମ୍ବକମ୍ ମାର୍ଗ ଆପଣେଇବା ଲାଗି ପ୍ରେରିତ କରିଥାଏ ବୋଲି ଉପରାଷ୍ଟ୍ରପତି କହିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା, ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ଏବଂ ଯୋଗାଯୋଗ ଉଦୀୟମାନ ଏବଂ ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ. ନୂଆଦିଲ୍ଲୀରେ ଆଜି ଆୟୋଜିତ 62ତମ ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ଯୋଗଦେଇ ଶ୍ରୀ ଜୟଶଙ୍କର କହିଛନ୍ତି, ଗ୍ଲୋବାଲ୍ ସାଉଥ୍ ଏବଂ ନର୍ଥ କ୍ଷେତ୍ରରୁ ଉଦୀୟମାନ ଏବଂ ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ଆସିଥାନ୍ତି. ସେମାନେ ମିଳିତ ଭାବେ ସେମାନଙ୍କ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିଥାନ୍ତି. ବିଶ୍ୱ ପରିବର୍ତ୍ତନ ହେଉଥିବାରୁ ଏହାର କାର୍ଯ୍ୟକ୍ରମ ଏବଂ ଭୂକ୍ଷେତ୍ର ମଧ୍ୟ ପରିବର୍ତ୍ତନ ହେଉଛି. ତେଣୁ ଉଦୀୟମାନ ଏବଂ ମଧ୍ୟମସ୍ତରୀୟ ରାଷ୍ଟ୍ରଗୁଡ଼ିକ ପରସ୍କର ମଧ୍ୟରେ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କରିବା ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଉପରେ ଶ୍ରୀ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି. ପରେ ଶ୍ରୀ ଜୟଶଙ୍କର ମୁନିଚ୍ ସୁରକ୍ଷା ସମ୍ମିଳନୀର ଅଧ୍ୟକ୍ଷ ଉଲ୍ଫ ଗ୍ୟାଙ୍ଗ ଇସିଙ୍ଗର, ଜର୍ମାନୀ ସଂଘୀୟ ବୈଦେଶିକ କାର୍ଯ୍ୟାଳୟର ସଚିବ ବର୍ଣ୍ଣାର୍ଡ କୋସ୍ଙ୍କ ସହ ଆଲୋଚନା କରି କହିଛନ୍ତି, ଭାରତ ଆଗାମୀ ଦିନରେ ଆର୍ଥିକ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିଶୀଳ ହେବ. ଭାରତ ୟୁରୋପୀୟ ସଂଘ ସହିତ ତା'ର ସମ୍ପର୍କ ଦୃଢ଼ୀଭୂତ କରିପାରିଛି. ସେହିପରି ଭାରତରେ ପ୍ରତିରକ୍ଷା ରପ୍ତାନୀ ପରିମାଣ ମଧ୍ୟ ବୃଦ୍ଧି ପାଇଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି. ଉତ୍ତରାଖଣ୍ଡର ଆଗାମୀ 2 ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଦିନେଶ ଆର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି. ସେହିପରି ପଶ୍ଚିମବଙ୍ଗ ରାଜ୍ୟସଭା ଉପନିର୍ବାଚନ ପାଇଁ ରୁକ୍ମିଣୀ ମଲ୍ଲିକଙ୍କ ନାମ ବିଜେପି ଘୋଷଣା କରିଛି. ବିଜେପି କେନ୍ଦ୍ର ନିର୍ବାଚନ କମିଟି ପକ୍ଷରୁ ସେମାନଙ୍କ ନାମ ଅନୁମୋଦନ କରାଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ପୂରଣ କରିଛନ୍ତି. ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି. ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି. ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି. ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023 ନୂତନ ଅପରାଧିକ ଆଇନ ଜରିଆରେ କିପରି ବିଚାର ପ୍ରକ୍ରିୟା ସହଜ ଏବଂ ସୁଲଭ ହୋଇପାରିଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଛୁ. 2024 ମସିହା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ନୂତନ ଅପରାଧିକ ଆଇନଗୁଡ଼ିକ ନାଗରିକମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ନୂତନ ଆଇନଗୁଡ଼ିକର ସମସ୍ତଙ୍କ ପାଇଁ ଅଧିକ ଗ୍ରହଣୀୟ ସହାୟକ ଏବଂ ଦକ୍ଷ ବିଚାର ବ୍ୟବସ୍ଥାର ଲକ୍ଷ୍ୟ ରଖିଛି। ନୂତନ ଅପରାଧିକ ଆଇନ ଅଧୀନରେ ଶୂନ୍ୟ ମାମଲା ବ୍ୟବସ୍ଥା, ଫାଷ୍ଟ୍ରାକ୍ ତଦନ୍ତ, ସୀମିତ ସ୍ଥଗିତ, ଫୋରେନ୍ସିକ୍ ପ୍ରମାଣ ସଂଗ୍ରହ ଏବଂ ଭିଡ଼ିଓଗ୍ରାଫି ଆଦି ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହେବା ପରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ କହିଥିଲେ, ଭାରତୀୟ ନ୍ୟାୟ ସଂହିତାର ମୂଳମନ୍ତ୍ର ହେଉଛି ନାଗରିକ ପ୍ରଥମ। ସେ କହିଛନ୍ତି ଏହି ଆଇନଗୁଡ଼ିକ ନାଗରିକ ଅଧିକାରର ରକ୍ଷକ ଏବଂ ସହଜ ନ୍ୟାୟ ପ୍ରଦାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥାଏ।
1: ହର କାନୁନ କା ବ୍ୟବହାରିକ ପକ୍ଷ ଦେଖା ଗୟା, ଫ୍ୟୁଚରିଷ୍ଟିକ ପାରାମିଟର ତ ଉସେ କଷା ଗୟା, ତବ ଭାରତୀୟ ନ୍ୟାୟ ସଂହିତା ଅପନେ ଇସ୍ ସ୍ୱରୂପ ମେ ହମାରେ ସାମନେ ଆଇ। ମୈଁ ଇସ୍କେ ଲିଏ ଦେଶ କେ ସୁପ୍ରିମ କୋର୍ଟ କା ମୈଁ ବିଶେଷ ଆଭାର ପ୍ରକଟ କରତା ହୁଁ। ଇସ୍ ନ୍ୟାୟ ସଂହିତା କି ଓନରସିପ ଲି ମୁଝେ ଭରୋସା ହେ ସବକେ ସହଯୋଗ ସେ ବନି।
0: ସଂଗଠିତ ଅପରାଧର ମୁକାବିଲା କରିବା ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ ବୃଦ୍ଧି କରିବା ପାଇଁ ଆଇନଗତ ସଂସ୍କାରରେ ଭାରତୀୟ ନ୍ୟାୟ ସଂହିତା 2023ରେ କଠୋର ବ୍ୟବସ୍ଥା ପ୍ରଚଳନ କରାଯାଇଛି।

0: ପର୍ଯ୍ୟାୟରେ ଧାରା 103 ଉପଧାରା 2 ଅଧୀନରେ ପିଟିପିଟି ଜଣେ ଲୋକକୁ ମାରିଦେବାକୁ ଏକ ସ୍ୱତନ୍ତ୍ର ଅପରାଧ ଭାବେ ବର୍ଗୀକୃତ କରାଯାଇଛି। ସେହିପରି ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ଲାଗି ଆଇନରେ ପ୍ରାଥମିକତା ଦିଆଯାଇଛି। ପୂର୍ବରୁ 16 ବର୍ଷ ଏବଂ 12 ବର୍ଷରୁ କମ୍ ବର୍ଷ ବାଳିକାଙ୍କୁ ଦୁଷ୍କର୍ମ ପାଇଁ ଭିନ୍ନ ଭିନ୍ନ ଦଣ୍ଡବିଧାନ ରହିଥିଲା। ଏବେ ସେଥିରେ ପରିବର୍ତ୍ତନ କରାଯାଇଛି। ନୂତନ ଆଇନରେ 18 ବର୍ଷରୁ କମ୍ କିଶୋରୀମାନେ ଗଣଦୁଷ୍କର୍ମର ଶିକାର ହେଲେ ଅଭିଯୋଗକାରୀଙ୍କ ବିରୁଦ୍ଧରେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ 2.0 ଅଧୀନରେ ଆନ୍ଧ୍ରପ୍ରଦେଶରେ 3 ଲକ୍ଷ ଆବାସ ପାଇଁ 3,600 କୋଟି ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଗୁଣ୍ଡୁର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଚୌହାନ ଏହା ପ୍ରଦାନ କରିଛନ୍ତି। ଶ୍ରୀ ଚୌହାନ 3D କଂକ୍ରିଟ୍ ପ୍ରିଣ୍ଟିଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଦେଶର ପ୍ରଥମ ପାଇଲଟ୍ ଗୃହ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ 14 କୋଟି ଟଙ୍କା ମୂଲ୍ୟରେ 177 ଘର ନିର୍ମାଣ କରାଯିବ। କାର୍ଯ୍ୟକ୍ରମରେ ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ଏବଂ ଆନ୍ଧ୍ରପ୍ରଦେଶ ସରକାର ମିଳିତ ଭାବେ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିବେ ଏବଂ ଦେଶର ଶୀର୍ଷତମ ରାଜ୍ୟ ଭାବେ ଗଢ଼ି ତୋଳିବା ଲାଗି ପ୍ରୟାସ କରିବେ। ୟୁକ୍ରେନ୍ର କିଭ୍ ସହ ଅନ୍ୟ ଅଞ୍ଚଳରେ ଜୋରଦାର ଆକ୍ରମଣ କରାଯିବ ବୋଲି ରୁଷ ଚେତାବନୀ ଦେଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲାଦିମିର୍ ଜେଲେନ୍ସ୍କି ରୁଷ୍ର ତୈଳ ବିଶୋଧନାଗାର ଉପରେ ଅଧିକ ଆକ୍ରମଣ କରିବ ବୋଲି ଦେଇଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ରୁଷ୍ର ସେନାବାହିନୀ ୟୁକ୍ରେନ୍ର ସାମରିକ ସ୍ଥଳୀ, ପ୍ରତିରକ୍ଷା ଶିଳ୍ପାଞ୍ଚଳ ଏବଂ ତତ୍ସଂକ୍ରାନ୍ତ ଭିତ୍ତି ଉପରେ ଆକ୍ରମଣ ଜୋରଦାର କରିବ। ନୂଆଦିଲ୍ଲୀରେ ଆସନ୍ତାକାଲି ହେବାକୁ ଥିବା ସପ୍ତଦଶ ପେନ୍ସନ୍ ଅଦାଲତରେ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଅଧ୍ୟକ୍ଷତା କରିବେ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ପଡ଼ିରହିଥିବା 897 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକର ସମାଧାନ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଡକ୍ଟର ସିଂ ଆସନ୍ତାକାଲି 16 ପେନ୍ସନ୍ ଅଦାଲତର ସଫଳତା ସମ୍ପର୍କିତ ଏକ ପୁସ୍ତିକା ଉନ୍ମୋଚନ କରିବେ। ପେନ୍ସନ୍ ଅଦାଲତର 16 ସଂସ୍କରଣରେ 28,797 ଅଭିଯୋଗ ମଧ୍ୟରୁ 20,676 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାପାନର ନାଗୋୟାସ୍ଥିତ ମିଜୁଓ ପାର୍କ ଆଥ୍ଲେଟିକ୍ ଷ୍ଟାଡିୟମ୍ଠାରେ ଦୀର୍ଘ 2 ସପ୍ତାହରୁ ଉର୍ଦ୍ଧ୍ୱଦିନ ଧରି ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2024 ଆଜି ଉଦ୍ଯାପିତ ହୋଇଛି। ଏଥିରେ 43 ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଲମ୍ପିକ୍ସ କାଉନ୍ସିଲ୍ ଅଫ୍ ଏସିଆ ଓସିଏର ଅଧ୍ୟକ୍ଷ ସରକାରୀ ଭାବେ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ ହେବା ଘୋଷଣା କରିଥିଲେ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଜ୍ୱଳିତ ମଶାଲ ଏବଂ ପତାକାକୁ କାତାରର ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯାଇଥିଲା। 2030 ମସିହାରେ ଦୋହାଠାରେ ହେବାକୁ ଥିବା ପରବର୍ତ୍ତୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତା କାତାର ଆୟୋଜନ କରିବ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଭାରତୀୟ ବନ୍ଧୁକ ଚାଳକ ନିରୁ ଧଣ୍ଡା ଭାରତୀୟ ପତାକା ଧରିଥିଲେ। ସେ ଏହି ପ୍ରତିଯୋଗିତାରେ 2 ସ୍ୱର୍ଣ୍ଣ ଏବଂ 1 ରୌପ୍ୟ ପଦକ ହାସଲ କରିଥିଲେ। ଭାରତ 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 କାଂସ୍ୟ ପଦକ ସହ ମୋଟ 85 ପଦକ ପାଇ ତାଲିକାରେ ଚତୁର୍ଥ ସ୍ଥାନ ଲାଭ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ତାମିଲନାଡୁ, ପୁଡୁଚେରୀ ଓ ପଶ୍ଚିମବଙ୍ଗର 5 ବିଧାନସଭା ଆସନ ପାଇଁ ପ୍ରଚାର ଶେଷ। ଆସନ୍ତା ମଙ୍ଗଳବାର ହେବ ଭୋଟ ଗ୍ରହଣ। ଆନ୍ତର୍ଜାତିକ ଶାନ୍ତି ଏବଂ ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ପାଇଁ ମହତ୍ୱପୂର୍ଣ୍ଣ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ୟୁକ୍ରେନ୍ର କିଭ୍ ସହ ଅନ୍ୟ ଅଞ୍ଚଳରେ ଜୋରଦାର ଆକ୍ରମଣ ନେଇ ରୁଷ୍ର ଚେତାବନୀ। ନୂଆଦିଲ୍ଲୀରେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସପ୍ତଦଶ ପେନ୍ସନ୍ ଅଦାଲତ ଏବଂ ଉଦ୍ଯାପିତ ହେଲା ଏସିଆ କ୍ରୀଡ଼ା ପ୍ରତିଯୋଗିତା 2026। 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ 1,522 ଜଣ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଇଥିବା ବେଳେ ଚୂଡ଼ାନ୍ତ ତାଲିକାରେ ମୋଟ 13,19,176 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 6,69,899 ଜଣ ପୁରୁଷ

0: 6,68,215 ଜଣ ମହିଳା ଏବଂ 72 ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ସଂଶୋଧନ ପ୍ରକ୍ରିୟାରେ ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଓ ଅନ୍ୟତ୍ର ପଞ୍ଜୀକୃତ ଥିବା ଭୋଟରଙ୍କୁ ଚିହ୍ନଟ କରାଯାଇଥିଲା। ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ କହିଛନ୍ତି,
1: ଇଲେକ୍ସନ କମିଶନ ଅଫ ଇଣ୍ଡିଆ ଏବଂ ଅଫିସ ଅଫ ଚିଫ ଇଲେକ୍ଟୋରାଲ ଅଫିସର ଓଡ଼ିଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର କେନ୍ଦୁଝର ଜିଲ୍ଲାରେ ବି ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସବୁ ପର୍ଯ୍ୟାୟ ଶେଷ ହୋଇଛି। ଏଠି ଆମର ଡୋର ଟୁ ଡୋର ଏନ୍ୟୁମେରେସନ, ପବ୍ଲିକେସନ ଅଫ ଡ୍ରାଫ୍ଟ ଇଲେକ୍ଟୋରାଲ ରୁଲ, କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ, ହିୟରିଂ ଆଣ୍ଡ ଭେରିଫିକେସନ ସବୁ ପର୍ଯ୍ୟାୟ କମ୍ପ୍ଲିଟ ହୋଇଛି ଆଟ୍ ରେସ୍ପେକ୍ଟିଭ ଇଆର୍ଓ ଲେଭେଲ। ଆଫ୍ଟର ପବ୍ଲିକେସନ ଅଫ୍ ଫାଇନାଲ ଇଲେକ୍ଟୋରାଲ ରୁଲ ଡିଷ୍ଟ୍ରିକ୍ଟ ଲେଭେଲରେ ଏବଂ ସବୁ ଇଆର୍ଓ ଲେଭେଲରେ ଆମର 6ଟା ଆସେମ୍ବ୍ଲି କନ୍ଷ୍ଟିଚୁଏନ୍ସିରେ ରେପ୍ରେଜେଣ୍ଟେଟିଭ ଅଫ୍ ରିଜନା ଆମର ସବୁ ପଲିଟିକାଲ ପାର୍ଟିର ମିଟିଂ ହୋଇଥିଲା। ଆମର କେନ୍ଦୁଝର ଜିଲ୍ଲାରେ ଟୋଟାଲ ଇଲେକ୍ଟର୍ସ ପ୍ରି ଏସ୍ଆଇଆର୍ ଏସ୍ଆଇଆର୍ ପ୍ରୁଫ ଯୋଉ ଟୋଟାଲ ନମ୍ବର ଅଫ୍ ଇଲେକ୍ଟର୍ସ ଥିଲା ସେଟା ଆରାଉଣ୍ଡ 13,72,000 ଥିଲା। ଆଣ୍ଡ ଡ୍ୟୁରିଂ ଏସ୍ଆଇଆର୍ ଆମର ଆରାଉଣ୍ଡ 64,000 ଫର୍ମସ୍ ଅନ୍କଲେକ୍ଟେବୁଲ ଥିଲା। ନୂଆ ଭୋଟର୍ସର ଆଡିସନ ହେଇଛି ଥ୍ରୁ ଫର୍ମ 6, ସେଟା ଆରାଉଣ୍ଡ 12,400 ଅଛି ଏବଂ ଫର୍ମ 7 ମାଧ୍ୟମରେ ଯୋଉ ଡିଲିସନ କରାଯାଇଛି ସେଟା ଆରାଉଣ୍ଡ 1522 ଅଛି। ଆମର ଟୋଟାଲ ଇଲେକ୍ଟର୍ସ ଅର୍ ଫାଇନାଲ ପବ୍ଲିକେସନ ଯୋଉଟା ଅଛି ଆରାଉଣ୍ଡ 13,19,176
0: ଅଛି। କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗାନ୍ଧିଜୀ ଓ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଦରବାର ହଲ୍ରେ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା। ଏଥିରେ ଗୀତା, କୋରାନ ଓ ବାଇବେଲ ପାଠ କରାଯାଇଥିଲା। ଗାନ୍ଧିଜୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ସାମ୍ପ୍ରଦାୟିକ ସଦ୍ଭାବର ଆଦର୍ଶକୁ ଜୀବନରେ ପ୍ରୟୋଗ କରିବା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ। କେନ୍ଦୁଝର ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମାନବ ହାତୀ ସହବସ୍ଥାନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ବର୍ତ୍ତମାନ ପ୍ରାୟ 160 ହାତୀ ଥିବା ସୂଚନା ଦିଆଯାଇଛି। ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ ରାତିରେ ଟର୍ଚ୍ଚ ବ୍ୟବହାର, ହାତୀଙ୍କୁ ନ ଗୋଡ଼ାଇବା ଏବଂ ବେଆଇନ ବିଦ୍ୟୁତ୍ ତାର ନ ଲଗାଇବା ଭଳି ସତର୍କତା ଅବଲମ୍ବନ ପାଇଁ ଲୋକଙ୍କୁ ସଚେତନ କରାଯାଇଛି। ହାତୀ ସୁରକ୍ଷା ସହ ପରିବେଶ ସନ୍ତୁଳନ ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବନ୍ଧ ମହାଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦୁଝରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା। ଗ୍ରାମାଞ୍ଚଳର ଲୋକ ଓ ଚାଷୀଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ି ଆର୍ଥିକ ସ୍ୱାବଲମ୍ବୀ କରିବା ଏହି ଅଭିଯାନର ଲକ୍ଷ୍ୟ। ଆଗାମୀ 2 ଧରି କେନ୍ଦୁଝର ଜିଲ୍ଲାରେ ସଦସ୍ୟତା ଅଭିଯାନ ଚାଲିବ। ପ୍ରତ୍ୟେକ ପରିବାରରୁ ଅନ୍ତତଃ ଜଣେ ବ୍ୟକ୍ତିଙ୍କୁ ସମବାୟ ସଦସ୍ୟ ଭାବେ ସାମିଲ କରିବା ଲକ୍ଷ୍ୟ ରହିଛି। ସମବାୟ ସଂସ୍ଥାଗୁଡ଼ିକୁ କମ୍ପ୍ୟୁଟରୀକରଣ ଓ କୋର୍ ବ୍ୟାଙ୍କିଂ ବ୍ୟବସ୍ଥା ସହ ଯୋଡ଼ି ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ, ସାମାଜିକ ଦାୟିତ୍ୱ, ସୃଜନଶୀଳତା ଓ ଚିନ୍ତନ ଶକ୍ତିର ବିକାଶ ପାଇଁ କେନ୍ଦୁଝରରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ 2026 ଅନୁଷ୍ଠିତ ହୋଇଛି। ପିଏମ୍ସି ଡିଏନ୍ ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର 13 ବ୍ଲକରୁ ପ୍ରାୟ 200 ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତାରେ ସେମାନେ ସେବା, ପରିବେଶ ଓ ସାମାଜିକ ଦାୟିତ୍ୱ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ଗ୍ରାମାଞ୍ଚଳ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପଦ୍ଧତିରେ ପରିବର୍ତ୍ତନ ଆସୁଛି। ଷ୍ଟାର୍ସ ପ୍ରକଳ୍ପ ମାଧ୍ୟମରେ ଘୋଷା ପାଠ ପରିବର୍ତ୍ତେ ବ୍ୟବହାରିକ ଜ୍ଞାନ, ସୃଜନଶୀଳତା ଓ ବୈଜ୍ଞାନିକ ମନୋଭାବ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଶିକ୍ଷକମାନଙ୍କୁ ତାଲିମ ସହ ପିଲାମାନଙ୍କ ଭାଷା ଓ ଗଣିତ ଶିକ୍ଷା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ନିୟମିତ ଶିକ୍ଷାଗତ ମନିଟରିଂ ମାଧ୍ୟମରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଶିକ୍ଷଣ ସ୍ତରରେ ସୁଧାର ଅଣାଯାଉଛି। ବିଶେଷ କରି ଜନଜାତି ଓ ଅବହେଳିତ ବର୍ଗର ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ସହ ଯୋଡ଼ିବା ଉପରେ ଗୁରୁତ୍ୱ ରହିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।

0: ଜିଲ୍ଲା ହାଲଚାଲ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ ଚିଠିପତ୍ରର ଉତ୍ତର ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ହେଲେ ଶ୍ରୋତା ବନ୍ଧୁ, ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ।
1: ଏ ଶୁଣୁଚ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
2: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
1: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
2: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ।

0: ଭୂଗଣେ ଆଣିବା, ସେଠି ପରା ସରକାରୀ ସ୍ୱୀକୃତିପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ୍ ନମ୍ବର ଥିବା ଗହଣା ମିଳୁଛି,
1: ତାହେଲେ ତ ବଢିଆ କଥା।
0: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ହୋ ଏତେ ସୁବିଧା?
2: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।

0: ଆମର ଚାଷୀ ଭାଇ ତଥା ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ହଁ ବଡ ଭାଇ, ଆମେ କାର୍ଯ୍ୟକ୍ରମରେ ବିଭିନ୍ନ କଥା ଆଲୋଚନା କରୁଛେ, ଆମର ନିଜ ରୋଜଗାର କଥା, ପରିବାର କଥା, ଆମର ଚାଷବାସ କଥା, ଆମର ଆଗାମୀ ଭବିଷ୍ୟତ କଥା, ପିଲାମାନଙ୍କ କଥା, ଆମେ କେମିତି ଭଲରେ ରହିବା, ପିଲାମାନଙ୍କୁ ଦୁଇ ଅକ୍ଷର ପାଠ ପଢ଼େଇବା, ପିଲାମାନଙ୍କୁ ଥଇଥାନ କରିବା, ଆଉ ବର୍ତ୍ତମାନର ସମାଜରେ ଯାହା ଦେଖୁଛେ, ଯାହା ଚାଲି ଆସୁଛି, ସେଥିରେ ଗୋଟେ କିଛି ଗୋଟେ ବଡ଼ ଆଶା କରିବା ବର୍ତ୍ତମାନ କାହିଁ ଜଣାପଡ଼ୁନି। କାରଣ ବର୍ତ୍ତମାନ ପରିସ୍ଥିତି ବହୁତ ବଦଳି ଯାଇଛି। ଆମେ ଦେଖୁଛେ ଆମର ସମାଜରେ ଯେଉଁଭଳି ଭାବରେ ଚାଲିଛି, ଆମର ବ୍ୟବସ୍ଥା ଯେଉଁଭଳି ଭାବରେ ଚାଲିଛି, ଆମର ପିଲାମାନଙ୍କର ରୁଚି ପରିବର୍ତ୍ତନ ହେଲାଣି। ଆମେ ଯେମିତି ଚଳି ଆସୁଥିଲେ ପିଲାମାନେ ତାକୁ ପସନ୍ଦ କରୁନାହାନ୍ତି, ପିଲାମାନେ ତାଙ୍କ ଅନୁସାରେ ସେମାନେ ଚାହୁଁଛନ୍ତି ଆମେ ଏମିତି ଖାଇବା, ଏମିତି ପିନ୍ଧିବା, ଏମିତି ବଢ଼ିବା, ଏଇ ପ୍ରକାରର କଥା ନାଇଁ କି?
0: ଖାଲି ଆମେ ନୁହେଁ, ଆମ ବର୍ତ୍ତମାନ ଆମର ସ୍ଥିତି ଯାହା ସମାଜର ବର୍ତ୍ତମାନ, ଆମର ତ କହିବାକୁ ଗଲେ ଆଉ ଅଳ୍ପ କିଛି ଦିନ ପରେ ଆମେ ବୃଦ୍ଧ ଅବସ୍ଥାକୁ ଯିବା। ତେବେ ବର୍ତ୍ତମାନ ଯେଉଁମାନେ କିଶୋର କିଶୋରୀ ଅଛନ୍ତି ଏବଂ ତାପରେ ଯେଉଁମାନେ ଯୁବକ ଯୁବତୀ ଅଛନ୍ତି, ପାଠ ପଢ଼ି ସାରିଲା ପରେ ବିଭିନ୍ନ ପ୍ରକାର ପାଠପଢ଼ା ଆମେ ଜାଣିଛୁ, ବିଭିନ୍ନ ଶିକ୍ଷାଗତ ଯୋଗ୍ୟତା ନେଇକି ଆମ ପିଲାମାନେ ଅଛନ୍ତି, ଏବଂ ତୁମେ ଯେଉଁ କଥା କହୁଛ ଯେ ଆକୁ ଆଗେଇବାର ଆମର ଯେଉଁ ରହିଛି ନିଜର ଇଚ୍ଛା ପ୍ରୟାସ, ଆମ ପିଲାମାନଙ୍କର ବି ସେୟା ଅଛି, ଯୁବକ ଯୁବତୀମାନଙ୍କର ଅଛି। ସମାଜର ସବୁ ପିଢ଼ିର ଲୋକମାନଙ୍କୁ, କେବଳ ବୟସ୍କ ଲୋକମାନଙ୍କୁ ଛାଡ଼ିଦେଲେ ଏବଂ ଯେଉଁମାନେ ଶୈଶବ ବା କିଶୋର କିଶୋରୀ, ସେମାନେ ସ୍ୱପ୍ନରେ ବୁଡ଼ନ୍ତି କିଶୋର କିଶୋରୀମାନେ, ଆଉ ଶୈଶବମାନେ ତ କିଛି ନାହିଁ, ସେମାନେ ମା ବାପାଙ୍କ କଥା ମାନେ ତାଙ୍କରି ଓଢ଼ୁଆଳିରେ ରହନ୍ତି। ବାକି ଯେଉଁମାନେ ରହିଲେ, ଯେଉଁମାନଙ୍କର କାନ୍ଧରେ ରହିଛି ଆମର ଅର୍ଥନୈତିକ ଚାପ, ତୁମେ ଯେଉଁ କଥା କହିଲ ଯେ ଆମର ନିତ୍ୟାବଶ୍ୟକ ଜିନିଷ ତ ରହିଛି, ତା ସହିତ ପୁଣି ଏକ୍ସିଜେନ୍ସି ରହିଛି, ତାପରେ ପୁଣି ସ୍ୱାସ୍ଥ୍ୟ ରହିଛି, ଶିକ୍ଷା ରହିଛି, ଅନେକ କଥା ରହିଛି। ତ ଆମର ଆବଶ୍ୟକତା ଅନୁସାରେ ଆମର ବର୍ତ୍ତମାନ ଅର୍ଥନୈତିକ ଅବସ୍ଥା ଏମିତି ହେଇଛି ଆମ ଭାରତର, ଆମେ ଜାଣିଛୁ ଯେ ନୀତି ବହୁତ ସମୟରେ ବଦଳେ, ଏବଂ ନୀତି ବଦଳିଲେ ଯେ ସିଷ୍ଟମ ବଦଳିବ ସେମିତି କିଛି ମାନେ ନାହିଁ। ସିଷ୍ଟମ ମାନେ ଆମେ ଯଦି କହିବା ଯେ ଆମର ଅର୍ଥନୀତି ଥିଲା ଯୌଥ ଅର୍ଥନୀତି, ଅର୍ଥାତ୍ ଆମର ଏଠି ସରକାରୀ ବ୍ୟବସ୍ଥାରେ ରହିବ ଶିଳ୍ପ, ସରକାରୀ ବ୍ୟବସ୍ଥାରେ ରହିବ ଆମର ସବୁ ପ୍ରକାରର କଥା, ତା ସହିତ ଘରୋଇ ବ୍ୟବସ୍ଥା ରହିବ। କିନ୍ତୁ ଆମେ ଯଦି ପୁରା ସମ୍ପୂର୍ଣ୍ଣ ଭାବରେ ଘରୋଇ ବ୍ୟବସ୍ଥାକୁ ପଳେଇବା, ତାହେଲେ ଆମର ଏଇ ଯେଉଁ ଯୌଥ ବ୍ୟବସ୍ଥାର ଯେଉଁ ଅର୍ଥନୀତି ଥିଲା, ସେ ଅର୍ଥନୀତି କହିବାକୁ ଗଲେ ବର୍ତ୍ତମାନ ସ୍ଥିତିରେ ଭୁଷୁଡ଼ି ଯାଇଛି ଅଲରେଡି, ଏବଂ କିଛି ସୀମିତ ଯେଉଁ ଅଛନ୍ତି ବ୍ୟବସାୟିକ ଗୋଷ୍ଠୀ ହୁଅନ୍ତୁ ବା ବ୍ୟବସାୟୀ ହୁଅନ୍ତୁ, ତାଙ୍କରି ହାତରେ ଯଦି ସମୁଦାୟ ଅର୍ଥନୀତି ଆମର ନ୍ୟସ୍ତ ରହେ, ତାହେଲେ ନିଶ୍ଚିତ ଭାବରେ ଆମ ଭାରତ ଭଳି ଯେଉଁ ଦେଶ, ଏଟା ତ ଖାଲି ଦେଶ କୁହାଯିବନି, ବହୁତ ବଡ଼ ଦେଶ, ଉପମହାଦେଶ କହିଲେ ବି ଭୁଲ ହେବନି, ଏବଂ ପୂର୍ବରୁ ଏହା ସ୍ଥିତି ମଧ୍ୟ ସେୟା ଥିଲା, ଏବଂ ଆମର ଯେଉଁ ଡାଇଭର୍ସିଟି ଅଛି, ଯେଉଁ ବିଭିନ୍ନତା ରହିଛି, ସେ ବିଭିନ୍ନତା ଭିତରେ ଖାଲି ଯେ ଆମେ ଧାର୍ମିକ ବିଭିନ୍ନତା ନୁହେଁ, ଧର୍ମ, ଜାତି, ଭାଷା, ଭୌଗୋଳିକ, ଅର୍ଥନୀତି ସବୁ କିଛି।

ବିଭିନ୍ନତା ଅଛି। ତେଣୁ ଏଇ ଯୋଉ ବିଶାଳ ଦେଶକୁ ଚଳେଇବାକୁ ହେଲେ ଖାଲି ଆମେ ସ୍ୱଳ୍ପ ବା ମୁଷ୍ଟିମେୟ ଲୋକଙ୍କ ସ୍ୱାର୍ଥକୁ ଜଗିଲେ ହବନି। ଆଉ ବାକି ଆମେ ଆଗଉଛେ କିସ ବା ଚିନ୍ତା କରୁଛେ କିସ ନା, ଲୋକ କୌଣସି ରକମ ବଞ୍ଚି ରହୁନୁ, ଯେ ଚାଉଳ 5 କିଲୋ 10 କିଲୋ ବା ଗହମ 5 କିଲୋ 10 କିଲୋ ମାସରେ ପାଉନୁ ଆଉ ବଞ୍ଚି ରହୁନୁ। କିନ୍ତୁ ସେୟା ତ ବ୍ୟବସ୍ଥା ନୁହେଁ ନା, ଆମର ଆର୍ଥିକ ଅବସ୍ଥା ଏମିତି ଯେ ଆମର ଯୋଉଟାକୁ ଆମେ କହୁ ପବ୍ଲିକ ଫାଇନାନ୍ସ,

0: ଯେଉଁଟାକୁ ଆମେ କହୁ ପବ୍ଲିକ ଫାଇନାନ୍ସ। ପବ୍ଲିକ ଫାଇନାନ୍ସରେ ଆମେ ସବୁବେଳେ ଚିନ୍ତା କରୁ ଯେ କର ସମସ୍ତଙ୍କ ପାଖରୁ ଆଦାୟ ହେବ, କିନ୍ତୁ କର ଯେଉଁ ଖର୍ଚ୍ଚଟା ହେବ, ଆମେ ଯେତେବେଳେ ଖର୍ଚ୍ଚ କରିବା, ସେଟା ସରକାରଙ୍କ ତରଫରୁ ଆମର ଖର୍ଚ୍ଚ ଯାହା ଆକଳନ ହେବ ଏବଂ ଯାହା ଆଲୋକେଟ୍ କରାଯାଏ, ସେଟା ସବୁବେଳେ ଆଶା ରଖାଯାଏ ବା ଲକ୍ଷ୍ୟ ରଖାଯାଏ ଯେମିତି ମ୍ୟାକ୍ସିମମ୍ ସୋସିଆଲ ଆଡଭାଣ୍ଟେଜ୍ ମିଳିବ। ତା ମାନେ MSA ବୋଲି କୁହାଯାଉଛି ତାକୁ ଅର୍ଥନୀତିରେ। ତା ମାନେ ହେଉଛି ଅଧିକରୁ ଅଧିକ ଲୋକ ସେଥିରୁ ଲାଭ ପାଇବେ, ଯୋଉ ଖର୍ଚ୍ଚଟା ହଉ ନା କାହିଁକି। ଆମର କିଛି ଅତ୍ୟାବଶ୍ୟକ ଖର୍ଚ୍ଚ, ଯେମିତି ଆମର ପାରିବାରିକ ଅର୍ଥନୀତି କଥା ତୁମେ କହୁଥିଲ ଯେ ଆମର ଅତ୍ୟାବଶ୍ୟକ ଜିନିଷ ପାଇଁ ଖର୍ଚ୍ଚ ହବ, ଆମ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହବ, ପିଲାମାନଙ୍କର ପାଠପଢା ପାଇଁ ଖର୍ଚ୍ଚ ହବ, ଆଉ ବନ୍ଧୁବାନ୍ଧବ ପାଇଁ ଖର୍ଚ୍ଚ ହବ, ଏମିତି ସବୁ। ତାପରେ ପୁଣି କହୁଛ ବୀମା କଥା ବି ରହିଛି, ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବୀମାର ବ୍ୟବସ୍ଥା ଗୋଟେ ଅଛି ଯେ, କିନ୍ତୁ ସିଏ ନଥିଲା ଭଳିଆ କଥା। ତ ଯାହା ବି ହଉ, ଯେମିତି ଆମର ପାରିବାରିକ କ୍ଷେତ୍ରରେ ଯାହା, ଆମ ଦେଶ କ୍ଷେତ୍ରରେ ବି ସେଇଆ, ଏବଂ ଆମେ ଯଦି ଦେଖିବା ତାହେଲେ ସମାଜରେ ମଧ୍ୟ ସେଇ ବ୍ୟବସ୍ଥା ରହିଛି। ଏବଂ ସମାଜରେ ଏଇ ଯୋଉ କୁହାହଉଛି ଯେ ଅଧିକରୁ ଅଧିକ ସାମାଜିକ ଯୋଉ ଶ୍ରେଣୀ ଅଛନ୍ତି, ଅଧିକରୁ ଅଧିକ ଲୋକ ସେଥିରୁ ଲାଭବାନ ହେବେ, ସେଇ ପ୍ରକାରର ଆମର ବ୍ୟବସ୍ଥା ବା ଅର୍ଥନୀତିର ଅନୁଶୀଳନ କରାଯାଏ ଏବଂ ଗତି କରେ ସେଇ ଅନୁସାରେ। ଏବଂ ବର୍ତ୍ତମାନ ସୁଦ୍ଧା ପ୍ରାୟ କହିବାକୁ ଗଲେ କିଛି ଦିନ ଧରିକି, ହୁଏତ ଆମର କିଛି ରହିଛି ବିଭେଦ ଏ ଅଳ୍ପ ଦିନ ଧରିକି, ନହେଲେ ତା ପୂର୍ବରୁ ବ୍ୟବସ୍ଥା ଏମିତି ଥିଲା ଯେ ହଠାତ୍ ଆମର ହାବଡୁବେଇବା ଅବସ୍ଥା ହୁଏ ନାହିଁ। ଏମିତି ଯଦି ଆମେ ଦେଖିବା, ପୂର୍ବରୁ ମରୁଡ଼ି ଆଉ ଦୁର୍ଭିକ୍ଷ ହେଇଛି, ଓଡ଼ିଶାରେ ବି ଦୁର୍ଭିକ୍ଷ ହେଇଛି, ବେଙ୍ଗଲରେ ବି ଦୁର୍ଭିକ୍ଷ ହେଇଛି ବିଭିନ୍ନ ସମୟରେ, କିନ୍ତୁ ତା ପରବର୍ତ୍ତୀ ଅବସ୍ଥାରେ ଆମର ସବୁଜ ବିପ୍ଳବର ସାହାଯ୍ୟରେ ହଉ ବା ଆମର ଅର୍ଥନୈତିକ ଯୋଉ ରହିଛି ପନ୍ଥା, ସେଇ ପନ୍ଥାକୁ ଏପରି ଭାବରେ ଅବଲମ୍ବନ କରାଗଲା ଯେ ନିଶ୍ଚିତ ଭାବରେ ଆମେ କହିବା ଯେ ପୁରା ସମ୍ପୂର୍ଣ୍ଣ ଭାବରେ ଦାରିଦ୍ର୍ୟ ହଟିନଥିଲା, କିନ୍ତୁ କିଛି ମାତ୍ରାରେ ଆମ ଆୟତ୍ତକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ପୁରା ବିଗିଡ଼ି ଯାଇଛି ଏବଂ ତା ସହିତ ଆମର ଯେଉଁ ଭୌଗୋଳିକ ପରିସ୍ଥିତିକୁ ଆମେ ପରିବର୍ତ୍ତନ କରୁଛୁ ଏବଂ ରାମ୍ପେଣ୍ଟ ପରିବର୍ତ୍ତନ କରୁଛୁ, ଯେଉଁଟାକି ଆଖିବୁଜା ଭାବରେ ବହୁତ ଅସହ୍ୟ ଅନୁଭବ କଲେଣି ଅନେକ ଲୋକ, ଯେଉଁମାନେ ଚିନ୍ତାଶୀଳ ବ୍ୟକ୍ତି, ଯେଉଁମାନେ ପ୍ରକୃତି ପ୍ରେମୀ, ଯେଉଁମାନେ ପରିବେଶ ପ୍ରେମୀ, ଯେଉଁମାନେ ସମୁଦାୟ ପଶୁଧାକୁ ଭଲ ପାଆନ୍ତି ଆଉ ସମୁଦାୟ କଥା ଚିନ୍ତା କରନ୍ତି, ସେମାନେ ବହୁତ ଚିନ୍ତାରେ ପଡ଼ିଗଲେଣି ଯେ କେମିତି ଆମର ପ୍ରକୃତିକୁ ଆମେ ଠିକ୍ ରଖିବା, ପରିବେଶକୁ ଠିକ୍ ରଖିବା। ବହୁତ ବିଗିଡ଼ି ଦେଇଛୁ, କିନ୍ତୁ ଯେତିକି ବିଗିଡ଼େଇଛୁ ତାଠୁ ଆଉ ଯଦି ବେଶୀ ବିଗିଡ଼େଇ ଦିଆଯାଏ ତାହେଲେ ଆମେ ସେଇ ପରାଧୀନ ହୋଇଗଲୁଣି ଭଳିଆ ମାନେ ପରିସ୍ଥିତି ପଳେଇ ଆସିଲାଣି ବର୍ତ୍ତମାନ।
1: ହଁ ଦେଖ ବଡ, ବହୁତ ଜାଗାରେ ଆମେ ଦେଖୁଛେ ଯେ ସରକାର ମଝିରେ ମଝିରେ ଜନସାଧାରଣଙ୍କୁ ବା ସାଧାରଣ ଲୋକଙ୍କର ବିଭିନ୍ନ ଋଣ ସବୁ କ୍ଷମା କରିଦିଅନ୍ତି, ଛାଡ଼ କରିଦିଅନ୍ତି, କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏମିତି ଯେ ଝିଣ୍ଟିକା ମାରିକି ବଣି ପୋଷିବା, ଅର୍ଥାତ୍ ଲୋକମାନଙ୍କ ଉପରେ ଯାବତୀୟ କର ଋଣ ଇତ୍ୟାଦି ଚାପ ଦେଇକି ସବୁ ବଡ଼ବଡ଼ିଆ ମାନଙ୍କର ହଜାର ହଜାର କୋଟି ଟଙ୍କା ତାଙ୍କୁ ଋଣ ଛାଡ଼ କରିଦେଉଛନ୍ତି।
0: ସେ ଯୋଉ ଋଣ ଛାଡ଼ କଥା କହିଲ ଯେ ଆମର ମଝିରେ ସାମାଜିକ ବ୍ୟବସ୍ଥାରେ ଆମେ ଏମିତି ଚିନ୍ତା କରୁଥିଲୁ ଯେ ଆମର କୃଷକ ଭାଇମାନେ ଲୋନ୍ ନେଇକି ସୁଝି ପାରୁନାହାନ୍ତି, ଯାହାଫଳରେ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିରେ ସେମାନେ ସୁଝି ନ ପାରିଲା ବେଳକୁ ଆତ୍ମହତ୍ୟା କଲା ଭଳିଆ ସିଚୁଏସନ୍ ହେଲା, ପରିସ୍ଥିତି ହେଲା, ଏବଂ ସେଟା ଏତେ ସଂଖ୍ୟାରେ ବଢ଼ିଲା ଯେ ସମସ୍ତେ ଚିନ୍ତା କଲେ କେମିତି ସେମାନଙ୍କର ଜୀବନ ବଞ୍ଚା ଯାଇପାରିବ। କିନ୍ତୁ ଏପଟେ ଦେଖିଲା ବେଳକୁ ଖାଲି ଋଣ ଛାଡ଼ ନୁହେଁ, କିଛି ଲୋକ ତ ମାନେ ଲୋନ୍ ନେଇକି ପଳେଇଲେ ଦେଶ ଛାଡ଼ିକି, ବୁଝିଲ ନା, ଲକ୍ଷ ଲକ୍ଷ କୋଟି କୋଟି, ସେ ଆକଳନ ବି କରିହେବନି ଏତେ ଟଙ୍କା। ତା ବାଦ ଯେଉଁମାନେ ଆସିକି ବଡ଼ ବଡ଼ ଭାଷଣ ଦେଉଥିଲେ ଆମେ ଶିଖେଇ ଦେବା, ସ୍କିଲ୍ ଡେଭଲପମେଣ୍ଟ କରେଇବା, ମ୍ୟାନେଜମେଣ୍ଟ ଶିଖେଇବା, ସେଇମାନଙ୍କ ଭଳିଆ ଲୋକଙ୍କୁ ବି ହଜାର ହଜାର କୋଟି ଟଙ୍କା ଋଣ ଛାଡ଼ି ଦିଆହେଲା। ତେଣୁ ବର୍ତ୍ତମାନ ଏଇ ଯେଉଁ ବ୍ୟାଙ୍କିଂ ବ୍ୟବସ୍ଥା ଆମର, ସିଏ ବି କହିବାକୁ ଗଲେ ଟଳମଳ, କାରଣ ସେମାନେ ବି ତ ଗୋଟେ ବ୍ୟବସାୟିକ ଅନୁଷ୍ଠାନ ନା, ଆଉ ତାଙ୍କରି ପଇସାକୁ ଯଦି ଫେର ସୁଝି ଦିଆଯିବ, ସମୁଦାୟ କଥାଟାକୁ ଯଦି ଆମେ କୁହାଯିବ, ତାହେଲେ ଚିନ୍ତା କଲାବେଳକୁ ଆମେ ଦେଖିଲା ବେଳକୁ ଯେ ବହୁତ ଏପଟ ସେପଟ କଥା। ଏବଂ ଆମର ବାରିପଦା ଆକାଶବାଣୀ ଗୋଟେ ଆଞ୍ଚଳିକ ବେତାର କେନ୍ଦ୍ର, ଏବଂ ଏଥିରେ ଆମେ ଯେଉଁ ଚାଷବାସ କାର୍ଯ୍ୟକ୍ରମ କରୁଛେ, ଆମେ ଅନେକ ସମୟରେ ଶ୍ରୋତାବନ୍ଧୁଙ୍କୁ ପହଞ୍ଚିବା ପାଇଁ ଚେଷ୍ଟା କରୁ, ବିଭିନ୍ନ ଆମର ସାମାଜିକ କଥା ନେଇକି, ଅର୍ଥନୈତିକ କଥା ନେଇକି, ଆମ ସ୍ୱାସ୍ଥ୍ୟ କଥା, ଶିକ୍ଷା କଥା, ଚଳଣି କଥା, ପରିବେଶ କଥା, ସବୁ କଥାକୁ ଆମେ ନଉ। କିନ୍ତୁ ବର୍ତ୍ତମାନ ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଯେଉଁ କଥା ଆମେ ସେଦିନ କଥା ହଉଥିଲେ, ଯେ ଯଦି ମନେକର ଆମେ ଆମ ଶସ୍ୟକୁ, ଚାଷୀ ଭାଇ ଟିକେ ବୁଝିବା କଥା ଯେ ଆମ ଶସ୍ୟକୁ ଜଗିବା ପାଇଁ ଆମେ ଠିକ୍ ରଖିବା ପାଇଁ ଆମେ ବାଡ଼ ଦଉ, କିନ୍ତୁ ସେହି ବାଡ଼ ଯଦି ଶସ୍ୟକୁ ଖାଇବ ତାହେଲେ ଯେଉଁ ଅବସ୍ଥା, ସେଇ ଅବସ୍ଥା ବା ଯେମିତି କୁହନ୍ତି ରକ୍ଷକ ହେଇକି ଭକ୍ଷକ ହେବେ ତାହେଲେ ସେଇ ଅବସ୍ଥାକୁ ଆମେ ପହଞ୍ଚି ଯାଇଛୁ। ଏବଂ ବର୍ତ୍ତମାନ ସେ ଅବସ୍ଥା ଏମିତି ଏତେ ଉତ୍କଟ ହେଲାଣି, ଖାଲି ସାମାଜିକ ଗଣମାଧ୍ୟମ ନୁହେଁ, ସବୁ ଗଣମାଧ୍ୟମ ଯେଉଁମାନଙ୍କର ପ୍ରକୃତରେ ଟିକେ ଚିନ୍ତା କରିବାର ଶକ୍ତି ଅଛି ଏବଂ ବିବେକବାଦୀ ଯେଉଁମାନେ ବିବେକକୁ ପଚାରିକି ଯେଉଁମାନେ କାମ କରନ୍ତି, ବିବେକକୁ ପଚାରିକି ଯେଉଁମାନେ କଥା

0: କହନ୍ତି ବି ସେମାନଙ୍କ ପାଇଁ ପୁରା ଏକବାର ଗୋଟେ ମାନସିକ ଭାରସାମ୍ୟ ହରେଇଲେଣି କହିଲେ ବି ଭୁଲ ହବ ନାହିଁ। ଅନେକ ଶିକ୍ଷିତ ଯୁବକ ଯୁବତୀ ସେଥିପାଇଁ ବହୁତ ସମସ୍ୟାରେ ପଡ଼ିଲେଣି। ସେଦିନ ପେପରରେ ମୁଁ ଦେଖୁଥିଲି ଆଇଆଇଟିଆନ ମାନେ ବର୍ତ୍ତମାନ ବିଭିନ୍ନ ଆଇଆଇଟିରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ମାନେ କ'ଣ କଲେଣି, ଆତ୍ମହତ୍ୟା କଲେଣି। ଆଉ ଆମେ ଜାଣିଛୁ, ଆମେ ନିନ୍ଦା କରୁଥିଲେ ଯେଉଁମାନେ ବାହାରକୁ ପଳାଉଥିଲେ, ବିଦେଶକୁ ପଳାଉଥିଲେ, ବ୍ୟବସାୟ କରିବା ପାଇଁ ହଉ, ନିଜ ସ୍କିଲ୍ ବିକିବା ପାଇଁ ହଉ, ନିଜ ଜ୍ଞାନ ବିକିବା ପାଇଁ ହଉ, ଏମିତି ହେଇ ବହୁତ ପଳାଉଥିଲେ, ପଳାଉଛନ୍ତି ମଧ୍ୟ ବର୍ତ୍ତମାନ। କିନ୍ତୁ ତା ସହିତ ବର୍ତ୍ତମାନ ବଡ଼ କଥା ହେଇଛି କିସ, କିଛି ପଳାଇଛନ୍ତି ତ ଋଣ ନେଇକି ବାହାରକୁ ପଳାଇଛନ୍ତି ଏବଂ ସେମାନେ ଠକି ଦେଇଛନ୍ତି ସିଧା ଭାରତୀୟ ଅର୍ଥନୀତିକୁ ଏବଂ ତା ସହିତ ଆମର ଅର୍ଥନୈତିକ ବ୍ୟବସ୍ଥାକୁ। ଏବେ କିନ୍ତୁ ଦେଖା ହଉଛି କିଛି ଲୋକ ଭଲ ପଇସା ଆୟ କରିକି ଏଠୁ ପଳେଇକି କେଠି ସୁଖ ଶାନ୍ତିରେ ରହିପାରିବେ, ଯେମିତି ଆମର କୁହାହଉଛି ସମଗ୍ର ପୃଥିବୀରେ ବହୁତ ଦେଶ ଅଛି ଯେଉଁଠିକି ଆମ ଆମ ଦେଶ ଭଳିଆ ବ୍ୟବସ୍ଥା ନାହିଁ, ଆମ ଦେଶ ଭଳିଆ ବ୍ୟବସ୍ଥା ନାହିଁ ମାନେ ଅତି କମ୍ରେ ଏତେ ଅର୍ଥନୈତିକ ଚାପ ନାହିଁ, ଏତେ ମାନେ ଦିଗଦାର ହବାର ନାହିଁ, ଲୋକକୁ ଆରାମସେ ରହିପାରିବେ। ଯେମିତି ଦେଖ ଫିନଲାଣ୍ଡ, ଛୋଟିଆ ଛୋଟିଆ କଣ୍ଟ୍ରି, ନରୱେ, ସ୍ୱିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଆମେରିକା ତ ପ୍ରାୟ କହିବାକୁ ଗଲେ ଆମ ପ୍ରତ୍ୟେକ ପିତାମାତା ମାନେ ଗରିବା ନିଅନ୍ତି, ଆମ ଛୁଆମାନେ ଯାଇକି ଆମେରିକାରେ ଅଛନ୍ତି। ସାମାଜିକ ବ୍ୟବସ୍ଥାରେ ସେମାନଙ୍କର ଅବସ୍ଥା ଯାହା ହଉଛି ସେ କଥା ସେଇ ବାପା ମା ମାନେ ଜାଣୁଥିବେ, ସେଟା ଅଲଗା କଥା। କିନ୍ତୁ ବର୍ତ୍ତମାନ ପୁରା ପରିବାର ସହ ଏକବାର ଏଠାର ନାଗରିକତ୍ୱକୁ ବାଦ ଦେଇକି ପଳାଉଛନ୍ତି।
1: ବିଦେଶରେ ହୁଏତ ଆମ ଭଳି ସେତିକି ଅସୁବିଧା ନାହିଁ ଏବଂ ବିଦେଶରେ ଆମ ପାଇଁ ବହୁତ ନିରାପଦ, ଆମେ ସେଠି ରହିକି ଆମର କାମଧନ୍ଦା କରିପାରିବା, ବିଜନେସ୍ କରିପାରିବା ଏବଂ ଏଠୁ ଆମେ ଶାନ୍ତିରେ ରହିପାରିବା।
0: ହବନି, ଯେଉଁମାନଙ୍କର ପୁଞ୍ଜି ଅଛି ମଧ୍ୟ ସେମାନେ ବିନିଯୋଗ କରିବା ପାଇଁ ଏବେ ଡରିଲେଣି, ସେମାନେ ବି ବିନିଯୋଗ କରିବେ ନାହିଁ, କରିବାର କୌଣସି ସୁଯୋଗ ବି ନାହିଁ। ସେମାନେ କହୁଛନ୍ତି ଯେ କୋଉ ଭରସାରେ ଆମେ କରିବା, କୌଣସି ଆସ୍ଥା ନାହିଁ ଆମର, କୌଣସି ସେମାନେ ସିଧାସଳଖ କହୁନାହାନ୍ତି କିନ୍ତୁ ଆସ୍ଥା ନାହିଁ ବୋଲେ ଆମେ ଚିନ୍ତା କରିପାରୁଛୁ, ଜାଣିପାରୁଛୁ କି ଲାଗି ନା କୌଣସି କଥା ଗୋଟେ କଥା ନୁହେଁ, କୌଣସି ଯୋଉ ନୀତି ଗୋଟେ ନୀତି ନୁହେଁ, ଆଜି ଯୋଉଟା ନୀତି ସିଏ କାଲି ନୀତି ହେଇଯାଉଛି ହଠାତ୍, ତେଣୁ ଗୋଟେ ସ୍ଥିରତା ନାହିଁ। ଅସ୍ଥିରତା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯୋଉଟା କି ଆମର ଅସ୍ଥିରତା ହଉଛି ବିରାଟ ବଡ଼ ଗୋଟେ ଡିସଆଡଭାଣ୍ଟେଜ, ଯୋଉଟା କୁହାହଉଛି ଡିମେରିଟ ବା କୁହାହଉଛି ଗୋଟେ କଣ ନକାରାତ୍ମକ କଥା। କିନ୍ତୁ ସେଇ ନକାରାତ୍ମକ କଥାଟାକୁ ଆମେ ବାଦ ଦେବା ପାଇଁ ସେଇ ଆମେଇ ଦାୟୀ ପ୍ରକୃତରେ, ଯଦି ଆମେ ଭଲକି ଚିନ୍ତା କରିକି ଦେଖିବା ଯେ ଆମେଇ ଦାୟୀ ଏଥିପାଇଁ, କାରଣ ଆମେ ଠିକ କୋଉଟା ଭୁଲ କୋଉଟା ଆମେ ଚିନ୍ତା କରିପାରିଲୁ ନାହିଁ। କ୍ଷଣିକ ସୁଖ ପାଇଁ, କ୍ଷଣିକ ସ୍ୱାଚ୍ଛନ୍ଦ୍ୟ ପାଇଁ ଆମେ ସବୁ କିଛି ନିଜର ତ ଜଳାଞ୍ଜଳି ଦେଲୁ ଦେଲୁ, ତା ସହିତ ସମୁଦାୟ ଆମର ବ୍ୟବସ୍ଥାକୁ ଅବ୍ୟବସ୍ଥା କରିଦେଇଛୁ ବର୍ତ୍ତମାନ ସୁଦ୍ଧା।

0: ବଡ଼ ଆମେ ଏତେ ନିରାଶ ହେଲେ ବି ଚଳିବନି, ଆମେ ଆକୁ ଦେଖିବା, ଆମର ପରିସ୍ଥିତିକୁ ଦେଖିବା, ସମୟ ବଦଳିବ ନିଶ୍ଚୟ, ଏଇ ଆଶା ତ ନିଶ୍ଚୟ ରଖିବା। ତାପରେ ଆମେ ଦେଖୁଛେ ସମାଜରେ ବହୁତ କିଛି ପରିବର୍ତ୍ତନ ହେଉଛି, ଆନ୍ଦୋଳନ ହେଉଛି, ଆଉ ଯେମିତି ଦିନ ପରେ ରାତି ଅଛି, ରାତି ପରେ ସକାଳ ଅଛି, ସେମିତି ନୂଆ ସୂର୍ଯ୍ୟୋଦୟ ନିଶ୍ଚୟ ହେବ। ଆମେ ନିଶ୍ଚୟ ଆଶା ରଖିକି ଆଗକୁ ବଢ଼ିବା, ଆମର କାମଧନ୍ଦାକୁ ବଢ଼େଇବା, ନା କି
1: ରଖିବା। କିନ୍ତୁ କଥା ହେଉଛି ଏଇଆ ଯେ ଆମର ଲେଡି ପାଣି ଯଦି କୋହୁଣୀକୁ ବହିଯାଏ ତାକୁ ଆଉ ସମ୍ଭାଳି ହୁଏନି, ସେଇ ଅବସ୍ଥାକୁ ବି ବର୍ତ୍ତମାନ ପହଞ୍ଚିଲାଣି କହିଲେ ଚଳେ। ବହୁତ ଚିନ୍ତାଶୀଳ ବ୍ୟକ୍ତି କହିଲେଣି ଯେ ଏଇ ଅବସ୍ଥାକୁ ଆମେ ଗଲୁଣି ଯେ ତାକୁ ଆଉ ପୁନର୍ବାର ଫେର ଯୋଉଠି ଥିଲୁ ସେଇ ଅବସ୍ଥାକୁ ଆସିପାରିବ ନାହିଁ। ଏଇଭଳିଆ କଣ ଦୀର୍ଘସ୍ଥାୟୀ କମିଟମେଣ୍ଟ କରିଦିଆ ହେଇଛି ବ୍ୟବସ୍ଥାରେ ଯେ ଆମେ ହଠାତ୍

ନିଜକୁ ରେକ୍ଟିଫାଇ କରିବା, ନିଜକୁ ଫେର ପୁନରୁଥାନ କରିବା ସମ୍ଭବ ନୁହେଁ। ତଥାପି ଆଶା ତ ବୈତରଣୀ, ଆଶା ତ ନେଇକି ରହିବାକୁ ହବ। ଆଉ ଯେଉଁମାନେ ଅଛନ୍ତି ଦେଶରେ ସେମାନେ ତ ନିଶ୍ଚିତ ଭାବରେ ମଥାରେ ଏଇଟା ଚିନ୍ତା କରିବା କଥା ଯେ କ'ଣ ଆଗକୁ କରିବା, ଆମେ କ'ଣ କ'ଣ ଆମର ପରିବର୍ତ୍ତନ ହେବା ଦରକାର, ଆମେ କିପରି ଭାବରେ ଆମର ନିଜର ଆବଶ୍ୟକତାକୁ ଟିକେ ପ୍ରାଧାନ୍ୟ ଦେବା। ଏବଂ ଆବଶ୍ୟକତାର ଯୋଉ ପ୍ରାଧାନ୍ୟ କଥା କୁହାହଉଛି ସେଟା ବହୁତ ବଡ଼ କଥା। କେବଳ ଶିକ୍ଷା ଥିଲେ ହବନି, ଶିକ୍ଷା ଥିବା ଦରକାର, ଦୀକ୍ଷା ଥିବା ଦରକାର ଏବଂ ନିଜର ନୀତି ଥିବା ଦରକାର ଏବଂ ମାନସିକ ପରିପକ୍ୱତା ଥିବା ଦରକାର। ମାନସିକ ପରିପକ୍ୱତା ନଥିଲେ ଠିକ କୋଉଟା ଭୁଲ କୋଉଟା ଜାଣି ହବନି। ତାପରେ ପୁଣି କ'ଣ ହଠାତ୍ ଗୋଟେ କୌଣସି ଇଏରେ ପଡ଼ିଯିବ, ଆଗରୁ କୁହନ୍ତିନି ଆଣ୍ଡର କୋଏର୍ସିଅନ୍, ଆଣ୍ଡର ଗାନ୍ ପଏଣ୍ଟ, ସେଇ ଟାଇପ୍ର ଅବସ୍ଥା ଯଦି ହେଇଯିବ କି ଆମକୁ ବନ୍ଧୁକ ଦେଖିକି ଧମକେଇକି କହିବ ଏଇଟା କର ବୋଲି, ସେଇ ପ୍ରକାରର ଅବସ୍ଥା ଯଦି ହେଇଯିବ ତାହେଲେ ଯେତେ ବିଜ୍ଞ ଲୋକ ହେଲେ ବି ସେଥିରୁ ଆଉ ସିଏ ନାଚାର, ସିଏ କୌଣସି ପ୍ରକାରର ଆଉ ନିଜକୁ ଉଦ୍ଧାର କରିପାରିବ ନାହିଁ। ତେଣୁ ସେଇ ପ୍ରକାର ସ୍ଥିତିକୁ ଟିକେ ଚିନ୍ତା କରିବା ଦରକାର। ବର୍ତ୍ତମାନ ଏମିତି ପରିସ୍ଥିତି ହେଲାଣି ଯେ ସମସ୍ତେ ମାନେ କହିବାକୁ ଗଲେ ଆମର ସମାଜର ସବୁ ପିଢ଼ିର ଲୋକ ସମସ୍ତେ ଯଦି ଚିନ୍ତା କରିବେ, ସମସ୍ତେ ଯଦି ନିଜର ପଦକ୍ଷେପ ଠିକ ରଖିବେ ତାହେଲେ ହୁଏତ କିଛି ନହେଲେ, ହୁଏତ ଯଦି 100% ଆମର କ୍ଷତି ହଉଥିଲା ଆମେ କିଛି ନହେଲେ 10%କୁ ତ କମେଇ ପାରିବା, 10% କମେଇ ପାରିବା। ତେଣୁ ଆମେ ସବୁବେଳେ ଚିନ୍ତା କରିବା ଟିକେ ଏବଂ ପରସ୍ପର ସହିତ କେମିତି ସାହାଯ୍ୟ ସହାନୁଭୂତି ରଖିକି ଆଉ କିପରି ଭାବରେ ଆମେ ଠିକ କାମ କରିପାରିବା ଠିକ ସମୟରେ। ଆଉ ଯେମିତି ଆମର ଚାଷୀ ଭାଇମାନେ ଆଉ ବର୍ତ୍ତମାନ ଆମର ଅର୍ଗାନିକ ଫାର୍ମିଂ ଉପରେ ଚିନ୍ତା କଲେଣି ଆଉ କାମ କରୁଛନ୍ତି, ସେହି ହିସାବରେ ବି ମଧ୍ୟ ଆମର ରାସାୟନିକ ସାରକୁ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ବର୍ଜନ ନକଲେ ବି ରାସାୟନିକ ସାର ରାସାୟନିକ ଔଷଧଠୁ ଦୂରିଆରେ ରହିବା ପାଇଁ ଚେଷ୍ଟା କରୁଛନ୍ତି। କାରଣ ଆମ ଓଡ଼ିଶାରେ ବରଗଡ଼, ଭାରତବର୍ଷରେ ପଞ୍ଜାବ, ପଞ୍ଜାବରେ ଏମିତିକି ଗୋଟେ କର୍କଟ ରୋଗୀଙ୍କୁ ବହିବା ପାଇଁ ଗୋଟେ ଟ୍ରେନ୍ ଚାଲିଛି, ବରଗଡ଼ରେ ଗୋଟେ କର୍କଟ ରୋଗୀଙ୍କ ସେବା ପାଇଁ ଗୋଟେ ଡାକ୍ତରଖାନା ତିଆରି ପୁରା ଯୁଦ୍ଧକାଳୀନ ଭିତରେ ତିଆରି ହେଉଛି। ତାର ଅର୍ଥ ହେଉଛି ସେଇଠି ବେଶୀ କୃଷିର ଉନ୍ନତି ହେଇଛି, ପଞ୍ଜାବରେ ସେଇ କଥା, କିନ୍ତୁ କୃଷିର ଉନ୍ନତିରେ ଏଇ କଥା ହେଇଛି ଯେ ଆମେ ଏତେ ପରିମାଣରେ ରାସାୟନିକ ସାର ରାସାୟନିକ ଆମର ବ୍ୟବହାର କଲୁ, ରାସାୟନିକ ସାର ଔଷଧ ଇତ୍ୟାଦି ଇତ୍ୟାଦି, ଆମେ ଭାରସାମ୍ୟ ବି ଅଟକେଇ ରକ୍ଷା କରିପାରିଲୁନି, ଯାହାଫଳରେ ଆମ ପ୍ରକୃତିକୁ ନଷ୍ଟ କଲୁ, ତାପରେ ଆମର ସ୍ୱାସ୍ଥ୍ୟକୁ ନଷ୍ଟ କରୁଛୁ ଆଉ ସେଥିପାଇଁ ପରିବର୍ତ୍ତନ କଲେଣି। ସେଇଭଳିଆ ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ଆମକୁ ଟିକେ ଚିନ୍ତାଶୀଳ ହେବାକୁ ହବ ଆଉ ଟିକେ ସେଇ ହିସାବରେ କାମ କରିବାକୁ ହବ ଆଉ।

0: ସବୁଦିନ ଭଳି ଆଜି ମଧ୍ୟ ଆମେ ଶ୍ରୋତାବନ୍ଧୁମାନଙ୍କୁ ଆମର ଚାଷୀ ଭାଇମାନଙ୍କୁ ସମସ୍ତଙ୍କୁ କହିବା ଚାଷବାସ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇକି ବା ତାଙ୍କର ଦରକାର ବା ଆବଶ୍ୟକତା ସମ୍ପର୍କରେ ଜଣେଇକି ଆମକୁ ଚିଠି ଲେଖିଲେ ଆମେ ନିଶ୍ଚିତ ଭାବରେ ଡାଏଲଗ୍ କାର୍ଯ୍ୟକ୍ରମରେ ତାକୁ ସ୍ଥାନ ଦେବୁ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
1: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ ଚିଠିପତ୍ରର ଉତ୍ତର ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ଉପସ୍ଥାପନାରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ଆଗ୍ ଅର୍ ଶଲା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର।

ପରବର୍ତ୍ତୀ କଥାଚିତ୍ରଟି ନେଇଛୁ ଆପ୍ କି ଖାତିର ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ସୁନିଧି ଚୌହାନ ଏବଂ କୈଳାସ ଖେର।

କାର୍ଯ୍ୟକ୍ରମ ଶେଷରେ ଚଳଚ୍ଚିତ୍ରରେ ନେଇଛୁ କହୋ ନା ପ୍ୟାର ହେ। କଣ୍ଠଦାନ କରିଛନ୍ତି ଶିଳ୍ପୀ କୁମାର ସାନୁ।

0: ଶ୍ରୋତା ବନ୍ଧୁ, ଶୁଣୁଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:30। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଲୋଚନା। ଆଲୋଚନାର ଶୀର୍ଷକ ଖଣ୍ଡିକାଶ, ଆଲୋଚକ ଶଙ୍କର ଜେନା। ହେଲେ ଶ୍ରୋତା ବନ୍ଧୁ, ତା ପୂର୍ବରୁ ଶୁଣିନେବା କିଛି ବିଜ୍ଞାପନ।
1: ହଁ ଭାଇ, କେଆଡ଼େ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
5: ଇଏ ସୌଦାର 15,000, ପରିବାର 2,000।
4: ଆଉ ଲାଇଟ ବିଲ
5: ଏବେ ଜିରୋ ପଇସା କେମିତି ଦେବି?
4: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
5: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
6: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
7: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟ ଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ?

ବସାଇ ଖଣ୍ଡିକାଶଟିଏ ମାରିଦିଅନ୍ତି, ବାସ୍ ସେତିକିରେ ସବୁ ସଂଯତ। ଅଲକ୍ଷ୍ୟରେ ଅଜାଣତରେ ମୁରବୀ ପ୍ରତି କାଳେ ସେମାନେ ଅସମ୍ମାନଟିଏ କରି ପକାଇବେ ବା ଲଜ୍ଜିତ ହେବେ, ସେଥିପାଇଁ ନିଜର ସ୍ଥିତିକୁ ଖଣ୍ଡିକାଶ ମାରି ସୂଚାଇ ଦିଅନ୍ତି ମୁରବୀ ପକ୍ଷ। ଶାଶୁ ଶ୍ୱଶୁର ମଉସା ପିଉସା ମାମୁଁ ସବୁ ମୁରବୀ ପକ୍ଷଙ୍କ ଏକା ବ୍ୟବହାର।

0: ଏମିତି ସଭା ସମିତିରେ କେହି ଅନ୍ୟମନସ୍କ ହୋଇ ଏଣୁତେଣୁ କଥା ହେଉଥିଲେ ସଭାପତିଙ୍କ ଖଣ୍ଡିକାଶ ଶୁଣିବା କ୍ଷଣି ଚୁପ୍ ହୋଇଯାଆନ୍ତି। ଦୂରରୁ ମାରଣା ମାଷ୍ଟରଙ୍କ ଖଣ୍ଡିକାଶ ବିଦ୍ୟାର୍ଥୀଙ୍କ ବୁଦ୍ଧିକୁ କଞ୍ଚାପାଣି କରିପକାଏ। ପରୀକ୍ଷାରେ କପି ଚାଲିଥିଲା ବେଳେ ପରୀକ୍ଷାର୍ଥୀମାନେ ପରୀକ୍ଷକଙ୍କ ଖଣ୍ଡିକାଶକୁ କାନ ଡେରି ରହନ୍ତି। ସ୍କ୍ୱାର୍ଡ ପାର୍ଟି ଆସିବାର ସୂଚନା ପାଇ ପରୀକ୍ଷକ ଖଣ୍ଡିକାଶଟିଏ ମାରିଦିଅନ୍ତି, କ୍ଷଣକ ଭିତରେ କପି ସବୁ ଉଭାନ ହୋଇଯାଏ। ଅପରିଚିତ କେହି ବାଟ ଉଗାଳି ଠିଆ ହୋଇଥିଲେ ଟ୍ରାଫିକ୍ କ୍ଲିୟର କରିବା ପାଇଁ ଖଣ୍ଡିକାଶଟିଏ ଲୋଡ଼ା। ଏମିତିକି ଗାଁ ଗହଳିର ସାପ ଶାର୍ଦ୍ଦୁଳଠୁ ପ୍ରେତ ପିଶାଚ ଯାଏ ସମସ୍ତେ ଖଣ୍ଡିକାଶର ଭାଷା ବୁଝନ୍ତି। ଅନ୍ଧାରରେ ଗାଁ ବାଟରେ ଯିବାବେଳେ ଖଣ୍ଡିକାଶଟିଏ ମାରିଦେଲେ ସେମାନେ ବାଟ ଛାଡ଼ି ଅଲଗା ହୋଇଯାଆନ୍ତି। ଗୁପ୍ତରେ କାହାକୁ ଚିହ୍ନାଇବାର ଥିଲେ ଖଣ୍ଡିକାଶ ମାରି ତାକୁ ଚିହ୍ନଟ କରାଯାଏ। ବେପାରୀମାନେ ବି ଆପଣା ସଉଦାର ଦର ପଟାପଟ ପାଇଁ ଖଣ୍ଡିକାଶର ସଙ୍କେତ ବ୍ୟବହାର କରନ୍ତି। କେବେ ଭୋଜିରେ ନିଜର ଲୋକ କେହି ବଢ଼ାବଢ଼ି କରୁଥିଲେ, ତାଙ୍କ ଉଦ୍ଦେଶ୍ୟ କରି ଖଣ୍ଡିକାଶଟିଏ ମାରିଦେଲେ ଖାଇବା ତୃପ୍ତି ମିଳିବା ସହଜ ହୋଇଥାଏ। ବିଚାର କରି ଦେଖନ୍ତୁ ନା, ମଣିଷର ଚଳଣି ପାଇଁ ଖଣ୍ଡିକାଶ କେଡ଼େ ଦରକାରୀ ପଦାର୍ଥଟାଏ। ତେବେ ଖଣ୍ଡିକାଶର ଅସଲ ସ୍ୱାଦ ଯେଉଁଠି ତାହା ଏ ଯାଏଁ କୁହା ହୋଇନାହିଁ। ସେଇଟା ହେଲା ରସିକ ରସିକାଙ୍କ ଭାବ ଦିଆନିଆ କ୍ଷେତ୍ର। ବିଶେଷ କରି ଚୁରାପିରତିର ରୀତି ଅଲଗା, ଚୁରାପିରତିରେ ଖୋଲାଖୋଲି ଭାବ ଦିଆନିଆ ବିପତ୍ତିକାରକ, ଏଣୁ ଭାବ ଆଦାନ ପ୍ରଦାନଟା ଇସାରାରେ ଇସାରାରେ ଚାଲେ। ଏହି ଇସାରା କ୍ଷେତ୍ରରେ ଖଣ୍ଡିକାଶ ମୋହନବଂଶୀ ସଦୃଶ। ଏକ ପକ୍ଷର ଖଣ୍ଡିକାଶ କାନରେ ବାଜିଲା କ୍ଷଣି ଅପରପକ୍ଷର ତନୁ ମନ ଶିହରିତ ହୋଇଉଠେ। ପଦ୍ମତୁଳା ଶୁଣିଲା ଭଳି ମନ ଉଚ୍ଚାଟ ହୁଏ। ଆହା, ଖଣ୍ଡିକାଶର ଉତ୍ତର ଖଣ୍ଡିକାଶରେ ମିଳିବାରେ ଯେଉଁ ବିମୋହନ ରହିଛି ତାହା ଅନୁଭବକୁ ହିଁ ଜଣା। ଖଣ୍ଡିକାଶର ଭାଷା ପ୍ରାୟ ସମସ୍ତେ ବୁଝିପାରନ୍ତି ନାହିଁ, ଠିକଣା ଲୋକ ହିଁ ବୁଝେ। କଥାରେ ଅଛି, ସମଝଦାରକୁ ଇସାରା କାଫି। ଖଣ୍ଡିକାଶ ବାଜେ ଦାଣ୍ଡରେ, ହେଲେ ଖୋଲିଯାଏ ବାଡ଼ି ଦ୍ୱାର। ଗୁରୁ ଗୁରୁଜନଙ୍କ ସମାବେଶ ଭିତରେ ପ୍ରୀତି ପିଆସି ମଣିଷର ଭାବ ବିନୋଦ ଚାଲେ ଖଣ୍ଡିକାଶରେ। ଜଣେ ଆର ଜଣଙ୍କ ଖଣ୍ଡିକାଶକୁ କାନ ଡେରି ରହିଥାଏ। ଏମିତିକି ଖଣ୍ଡିକାଶଟିଏକୁ ଅପେକ୍ଷା ରଖି ରାତିରେ ନିଦ ଆସେ ନାହିଁ ଆଖିକୁ। କେହି କେହି ମିଛି ମିଛିକା ଶୋଇବାର ବାହାନା କରି ପଡ଼ି ରହନ୍ତି ଖଣ୍ଡିକାଶଟିଏ ଶୁଣିବା ଯାଏ। ଗୃହସ୍ଥୀ ମଣିଷକୁ ବି ବେଳେବେଳେ ରାତି ଅଧରେ ଖଣ୍ଡିକାଶଟିଏ ମାରିବାର ପ୍ରୟୋଜନ ହୁଏ। ଯାତ୍ରା ସିନେମାରେ ରୋମାଣ୍ଟିକ ଦୃଶ୍ୟ ଚାଲିଥିଲା ବେଳେ ମେଳା ଗହଳିରେ ତଥା କଲେଜ କ୍ୟାମ୍ପସରେ ଖଣ୍ଡିକାଶର ବହୁଳ ବ୍ୟବହାର ଦେଖାଯାଏ। ଏବେ ତ ଖଣ୍ଡିକାଶର କାମ ଚଳାଉଛି ମୋବାଇଲ ଫୋନର ମିସ୍ କଲ୍। ତେବେ ଖଣ୍ଡିକାଶର ମିଠା ମିସ୍ କଲ୍ରୁ ମିଳିବା ବା କାହୁଁ? ଖଣ୍ଡିକାଶର ଗୋଟେ ବିଲକ୍ଷଣ ଏହି ଯେ, ଚିହ୍ନା ହେଉ କି ଅଚିହ୍ନା ହେଉ, କାହାରି ଅସଂଯତ ଅଙ୍ଗସୌଷ୍ଠବ ଦେଖିବା କ୍ଷଣି ତାହା ଆପଣା ଛାଏଁ ବାହାରି ଆସେ, ଯାହା ପାଇଁ ଅନର୍ଥ ଉପୁଜେ, କଳିଗୁଳରୁ ମାରାମାରି ପର୍ଯ୍ୟନ୍ତ ଯାଏ। ଏଣୁ ଜରା ସମ୍ଭାଲକେ, ସ୍ଥାନ କାଳ ପାତ୍ରର ବିଚାର ରଖି ଖଣ୍ଡିକାଶର ପ୍ରୟୋଗ ବିଧେୟ। ଆଜ୍ଞା, ଗୋଟିଏ କଥା ସତ ଯେ କୌଣସି କ୍ଷେତ୍ରରେ ପରିତୃପ୍ତି ଆସିବା କ୍ଷଣି ତାର ସଙ୍କେତ ସ୍ୱରୂପ ଦୁଇ ଚାରିଟି ଲମ୍ବା ଲମ୍ବା ଖଣ୍ଡିକାଶ ବାହାରି ପଡ଼େ। ଏହି ନ୍ୟାୟରେ ଆମ୍ଭ ପରିବେଶିତ ଉପାଖ୍ୟାନଟି ଯଦି ପରିତୃପ୍ତି ଦେଇଥାଏ, ତେବେ ଜମା କାର୍ପଣ୍ୟ ରଖିବେ ନାହିଁ, ଦୁଇ ଚାରିଟି ଖଣ୍ଡିକାଶ ମାରି କୃତାର୍ଥ କରିବା ହେବେ। ପରିଶେଷରେ ଏତିକି କୁହାଯିବ ଯେ ସମୟ ତ ଅବାରିତ ନଈସୁଅ ପରି ବହି ଚାଲିଛି ଆଗକୁ ଆଗକୁ। ସମୟର ଗତି ସହିତ ଆପଣା ପରମ୍ପରା ଭିତରକୁ ପଶି ଆସୁଛି ନୂତନ ସାଂସ୍କୃତିକ ଧାରା ସବୁ। ସେହି ନୂତନ ଚଳଣି ଆମର ଆଦର ପାଇ ବସୁଛି। ତେବେ ସେଇଠି ଆମ ପାଇଁ ଗୋଟେ ବିଚାରବୋଧର ଆବଶ୍ୟକତା ରହିଛି। ଆମ ନିଜସ୍ୱ ସଂସ୍କୃତି ଅର୍ଥାତ୍ ଆମ ଓଡ଼ିଆ ସଂସ୍କୃତିକୁ ଯେଉଁ ସବୁ ଭାବ ବିଭାବ ହଜାର ହଜାର ବର୍ଷ ଧରି ସରସ ସୁନ୍ଦର କରିଆସିଛି, ସେସବୁକୁ ଭୁଲିଲେ ଚଳିବ ନାହିଁ। ସେହି ବୁନିଆଦୀ ଚଳଣୀ ସବୁକୁ ସାଇତି ରଖିବାର ଅଛି। ବୋଧହୁଏ ଏଇଥିପାଇଁ ଏଯାଏଁ ଖଣ୍ଡିକାଶ ରସିକ ଓଡ଼ିଆଙ୍କ କାନିରେ ବନ୍ଧା ହୋଇ ରହିଛି।
1: ଶୁଣୁଥିଲେ ଆଲୋଚନା ଖଣ୍ଡିକାଶ, ଆଲୋଚନା କରିଥିଲେ ଶଙ୍କର ଜେନା, ଆକାଶବାଣୀ ବାରିପଦା। ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୀତ ଅତୀତ। ଗୀତରେ ନେଇଛୁ ଆରତୀ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଆଶା ଭୋସଲେ।

ଶୁଣୁଥିଲେ ଗୀତାତୀତ କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଗୀତଟି ନେଇଥିଲୁ ଆରତୀ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଥିଲେ ଶିଳ୍ପୀ ଆଶା ଭୋସଲେ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

0: ଏସିଆନ୍ ଗେମ୍ 2026 ରିଲେ କରି ପ୍ରଚାର କଲୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:20। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ, ହେଲେ ତା ପୂର୍ବରୁ ଶୁଣିନେବା ଏଇ ବିଜ୍ଞାପନ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ବାବୁଲ ସୁପ୍ରିୟ, କଣ୍ଠରେ ତାଙ୍କର ନିଜାମଙ୍କ ରଚନା।

0: ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଏହି ବିଜ୍ଞାପନ ପରେ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ, ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
3: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
2: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକଠାକ ମିଳିବ ତ?
3: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ, HUID କୋଡ ନମ୍ବର ଥିବା ଗହଣା ମିଳୁଛି।
2: ତାହେଲେ ତ ବଢିଆ କଥା।
3: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।

ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତଗୁଡ଼ିକ ନେଇଛୁ ଚୁପ୍ ଚୁପ୍ କେ ଚଳଚ୍ଚିତ୍ରରୁ।

ଶୁଣୁଥିଲେ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଗୁଡ଼ିକ ନେଇଥିଲୁ ଚୁପ୍ ଚୁପ୍ କେ ଚଳଚ୍ଚିତ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ।